ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:24 ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 12 2026 ଜୁଲାଇ ମାସର 3 ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ତଥା 945 କିଲୋହର୍ଟ୍ ଓ ଏଫ୍ଏମ୍ 101 ମେଗାହର୍ଟ୍ସ ଯୋଗେ ଏବଂ ନ୍ୟୁଜେନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଜୟଶ୍ରୀ ଦାସଙ୍କ କଣ୍ଠରେ ବନମାଳୀଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

ଏଥର ଅସିତ କୁମାର ଅମାନ୍ତଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟିଏ।

ଶୁଣୁଥିଲେ ଭକ୍ତି ଅର୍ଘ୍ୟ ଅସିତ କୁମାର ଅମାନ୍ତଙ୍କ ରଚନାରୁ ଅସିତ କୁମାର ଅମାନ୍ତଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ ତରୁଲତା ସୁନାନୀଙ୍କ କଣ୍ଠରେ, ଗୀତ ରଚନା ଧନୁର୍ଜୟ ମେହେର।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ମିନତୀ ମହାପାତ୍ର, ଅଧିରଥ କୁମାର ଚକ୍ରବର୍ତ୍ତୀ, ଜୟଶ୍ରୀ ଦାସ, ଅସିତ କୁମାର ଉମାନ୍ତ ଏବଂ ତରୁଲତା ସୋନାନୀ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ମନୋରମା ମହାପାତ୍ର, ଜ୍ୟୋତ୍ସ୍ନା ରାଉତରାୟ, ବନମାଳୀ, ଅସିତ କୁମାର ଉମାନ୍ତ ଏବଂ ଧନୁର୍ଜୟ ମିହିର।

0: ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନ କରୁଛନ୍ତି ଶିବାନୀ ଲାଲ।
1: ମଣିଷ ଜୀବନରେ ଶିକ୍ଷାର ମହତ୍ତ୍ୱ ରହିଛି। ଶିକ୍ଷା ମଣିଷର ବ୍ୟବହାରକୁ ମାର୍ଜିତ କରେ। ତା'ର ଶିକ୍ଷା ଆରମ୍ଭ ହୁଏ ତା'ର ପରିବାରରୁ। ପରିବାରରେ ରହୁଥିବା ମା, ବାପା, ଜେଜେବାପା, ଜେଜେମା, ଦାଦା, ଖୁଡ଼ି ଇତ୍ୟାଦି ସଦସ୍ୟଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପରୁ ସେ ଶିକ୍ଷା ଗ୍ରହଣ କରେ। ଏହା ହିଁ ହେଉଛି ସଂସ୍କାର। ପ୍ରକୃତରେ ଜଣେ ବ୍ୟକ୍ତିର ସଂସ୍କାର ଗର୍ଭାଧାନଠାରୁ ହିଁ ଆରମ୍ଭ ହୋଇଥାଏ। ସେ ମାର ପ୍ରତ୍ୟେକଟି କାର୍ଯ୍ୟକଳାପରୁ କିଛି କିଛି ସଂସ୍କାର ଲାଭ କରିଥାଏ। ଏହାର ଉଦାହରଣ ରହିଛି ଅଭିମନ୍ୟୁଙ୍କ ବିଷୟରେ। ପିଲାଟି 5-6 ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ସମୟ ପରିବାର ଭିତରେ ରହେ। ବୈଜ୍ଞାନିକମାନେ କହିଛନ୍ତି ଏହି ସମୟ ମଧ୍ୟରେ ତା'ର ମସ୍ତିଷ୍କର ଅଧିକାଂଶ ବିକାଶ ହୋଇଯାଏ। ଏହି ସମୟ ମଧ୍ୟରେ ତା ମନରେ ଯେଉଁ ସଂସ୍କାରର ବୀଜ ରୋପଣ କରାଯାଏ ତାହା ହିଁ ତା ମନରେ ଚିରସ୍ଥାୟୀ ହୋଇ ରହେ। ସେଥିପାଇଁ କୁହାଯାଇଛି ପରିବାର ହିଁ ପ୍ରଥମ ପାଠଶାଳା। ପରିବାରରେ ଯେଉଁଭଳି ଆଧ୍ୟାତ୍ମିକ ଆସ୍ଥା, ଖାଦ୍ୟପେୟ, ରୁଚି, ପୋଷାକପତ୍ର, ସେବା ମନୋଭାବ, ସନ୍ତୋଷ ଗୁଣ ଇତ୍ୟାଦି ରହିଛି, ସେ ପିଲା ମଧ୍ୟ ସେହିଭଳି ଭାବନା ପୋଷଣ କରିଥାଏ। ଅଜାଣତରେ ତା ମନରେ ପରିବାର ସଦସ୍ୟଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଗଭୀର ପ୍ରଭାବ ପକାଇଥାଏ। ତେଣୁକରି ପରିବାରର ସମସ୍ତ ସଦସ୍ୟ ସତ୍ଚରିତ୍ର ବିଶିଷ୍ଟ ହେବା ଉଚିତ। ସତ୍କର୍ମ, ସତ୍ବଚନ ଏବଂ ସତ୍ଭାବନା ବିଶିଷ୍ଟ ପରିବାର ସଦସ୍ୟଙ୍କ ପ୍ରେରଣା ଗ୍ରହଣ କରି ପିଲାଟି ଉତ୍ତମ ନାଗରିକ ହୋଇପାରିଥାଏ। ଉତ୍ତମ ନାଗରିକ ଯେ କେବଳ ନିଜ ପରିବାରର ଉନ୍ନତି କରେ ତାହା ନୁହେଁ, ସେ ନିଜ ସମାଜରେ, ନିଜ ଦେଶରେ ତଥା ସମଗ୍ର ପୃଥିବୀରେ ଶାନ୍ତି, ସୌହାର୍ଦ୍ଦ୍ୟ, ଶୃଙ୍ଖଳା ସ୍ଥାପନ କରିବାରେ ସହାୟକ ହୋଇଥାଏ। ପିଲାଟି ତା'ର ପରିବାର ସଦସ୍ୟମାନଙ୍କର କାର୍ଯ୍ୟକଳାପରୁ ଯାହା କିଛି ଶିକ୍ଷା ଆହରଣ କରେ ସେଥିରେ

ପ୍ରଦ୍ୟୁମ୍ନ ପ୍ରମୁଖ କୃଷ୍ଣ ପୁତ୍ରଗଣ ଶାଲ୍ୟ ସହିତ ଲୋମହର୍ଷଣ କରି ଯୁଦ୍ଧ କରିଛନ୍ତି। ଶାଲ୍ୟର ମାୟାଚାରୀ ବିମାନଟି ଘୁରି ବୁଲୁଥିଲା, ତଥାପି ଯଦୁବୀରଙ୍କ ଚଳଲକ୍ଷ୍ୟ ଭେଦୀ ବାଣାଘାତରେ ସେ ମୂର୍ଚ୍ଛିତ ହୋଇପଡ଼ିଛି। ତାହାର ମନ୍ତ୍ରୀ ଦ୍ୟୁମନ ଗଦାଘାତରେ ପ୍ରଦ୍ୟୁମ୍ନଙ୍କୁ ସଂଜ୍ଞାହୀନ କରିଦେଇଛି। ଏ ମଧ୍ୟରେ କୃଷ୍ଣ ଦ୍ୱାରକା ଆକ୍ରମଣ କଥା ଶୁଣି ବଳରାମଙ୍କୁ ନଗର ରକ୍ଷା ଦାୟିତ୍ୱ ଦେଇ ଶାଲ୍ୟର ସମ୍ମୁଖୀନ ହୋଇଛନ୍ତି ଏବଂ ତାକୁ ଆହତ କରିଛନ୍ତି। ନିରୁପାୟ ଶାଲ୍ୟ ଦେବକୀ ଦୂତ ଭାବରେ ମାୟାପୁରୁଷ ରୂପ ଧରି କୃଷ୍ଣଙ୍କ ସମ୍ମୁଖରେ ଉଭା ହୋଇଛି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 430ତମ ଭାଗ। ଆକାଶବାଣୀ ସମ୍ବଲପୁର ଆପଣମାନେ ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ସ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ସମ୍ବଲପୁର ସହିତେ ବାଲେଶ୍ୱର ଭୁବନେଶ୍ୱର ଆର୍ ପୁରୀନୁ ତିଆରି ଚାଲିଥିବାର ଡପ୍ଲର ରାଡାର ଇ ବଛର ଶେଷ ତ କାର୍ଯ୍ୟକ୍ଷମ ହେବା ବୋଲିକରି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅଏତକା ମଜବୁତ କରବାର୍ ଲାଗି ଭୁବନେଶ୍ୱରଠାରେ ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଆଇବା ଖରାଦିନ ଆଘନୁ ଯେନ୍ ଜିଲ୍ଲାମାନଙ୍କେ ଅଏତକା ଗ୍ରୀଷ୍ମ ପ୍ରବାହ ହେଉଛେ ସେଠାରେ ହିଟ୍ ୱେଭ୍ ସେଣ୍ଟର ସ୍ଥାପନା କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଛେ।
1: ତାପମାତ୍ରା ବୃଦ୍ଧି ମଧ୍ୟ ବହୁତ ବଡ଼ ସମସ୍ୟା ହେଲାଣି, ଗୋଟେ ପ୍ରାକୃତିକ ବିପର୍ଯ୍ୟୟର ନୂଆ ରୂପ ଆମେ ଦେଖିବାକୁ ପାଉଛୁ। ଚଳିତ ଆର୍ଥିକ ବର୍ଷରେ ଯେଉଁ ଯେଉଁ ଜାଗାରେ ତାପମାତ୍ରା ଅହେତୁକ ଭାବରେ ବଢ଼ିଛି ସେସବୁ ଜାଗା ଅଞ୍ଚଳ ଠାବ କରିକି 50 ପାଖାପାଖି ଆମେ ହିଟ୍ ରିଲିଫ୍ ସେଣ୍ଟର କରିବା ପାଇଁ ଯୋଜନା ରଖିଛୁ। ସମ୍ଭବତଃ ଆସନ୍ତା ଗ୍ରୀଷ୍ମ ପ୍ରଭାବ ପୂର୍ବରୁ ପ୍ରୟାସ ହେବ ଯେ 52 ଫ୍ଲଡ୍ ଏବଂ ସାଇକ୍ଲୋନ୍ ରିଲିଫ୍ ସେଣ୍ଟର ଏବଂ 50 ହିଟ୍ ୱେଭ୍ ସେଣ୍ଟର ଆମେ କରିବା ପାଇଁ ଯାଉଛୁ।
0: ରାଜ୍ୟ ଏତକା ସଂଖ୍ୟାତି ଚାଷୀମାନଙ୍କୁ ଫସଲ ବୀମା ଯୋଜନାଥି ସାମିଲ କରବାର ସହିତ କିଷାନ କ୍ରେଡିଟ୍ କାର୍ଡ଼ର 100% ବ୍ୟବହାର ଲାଗି ରାଜ୍ୟ ସରକାର ଜୋର୍ ଦେଉଛନ୍ ବୋଲିକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠ

ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ ସମିତି ବୈଠକଟି ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିକିରି କହିଛନ୍, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଘର ବାଗିର ଜାରି ରହିବା, ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ଫସଲ ଅମଳ ପରବର୍ତ୍ତୀ ନୁକସାନ ଉପରେ ଆଲୋଚନା କରାଯାଇଥିଲା। ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନଙ୍କୁ ଆନ୍ଦୋଳନ ଛାଡ଼ିକରି କାମଥି ଯୋଗ ଦେବା ଲାଗି ସରକାରଙ୍କ ତରଫୁ ଅନୁରୋଧ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ ଡାକ୍ତରମାନଙ୍କର ଦାବିକେ ମାନବାର ଲାଗି ସରକାର ବ୍ୟବସ୍ଥା କରୁଛନ୍, ଆର୍ ସ୍ୱାସ୍ଥ୍ୟ ସେବାକେ ବରକସ କରବାର୍ ଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ରୋଗୀସେବା ପ୍ରଭାବିତ ହେଲେ ସରକାରୀ ନିୟମ ଅନୁସାରେ ପଦକ୍ଷେପ ନେବାର ଲାଗି ବାଧ୍ୟ ହେବେ ବୋଲିକରି ସରକାରଙ୍କ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ପିଣ୍ଡିନୁ ଜରେ ପଡ଼ିଥିବାର ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାଥି ଦୈତାପତି ସେବକମାନେ ଲାଗିଛନ୍। ଅନବସରର ପାଞ୍ଚ ନମ୍ବର ଦିନେ ଆଜି ସେ ବିଗ୍ରହମାନଙ୍କର ଚନ୍ଦନ ଆର୍ କରାଳ ଖୋଲାଯାଇକରି ଶ୍ରୀଅଙ୍ଗ ଫିଟାଯିବା। ସେଡ଼େ ମହାପୁରୁଷମାନଙ୍କର ସେବା ଲାଗି ସୁନା ଗୋସେଇ ସେବକମାନେ ତିଆରି କରିଥିବାର ଅନବସର ମୈଲମ ଲାଗି କରାଯାଉଛି। ସ୍ନାନ ପୂର୍ଣ୍ଣିମାର ଡେରି ରାତିନୁ ଶ୍ରୀବିଗ୍ରହମାନଙ୍କୁ ଅନବସର ଅତି ଫି ଦିନ ଦୁଇଥର ପଣା ଆର୍ ଚକଟା ଭୋଗ ଅର୍ପଣ କରାଯାଇକରି ଜ୍ୱର ଉପଶମ ଲାଗି ସେବାୟତମାନେ ଲାଗିଛନ୍। ଆଇବା କାଲିନୁ ମହାପୁରୁଷମାନଙ୍କୁ ଫୁଲୁରୀ ତେଲ ଲାଗି ଆର୍ ଓଷୁଓ ଲାଗି ନୀତି ମୂଲ ହେବା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ଆର୍ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଜ୍ ଆର୍ ଆଇବା କାଲ୍ ହେବା। ଆଜି ସକାଳର 10 ବଜେନୁ ଦିନର 1 ବଜେ ତ ଗୋଟେ ସିଟିଂଟି କଳା ବିଜ୍ଞାନ ଆର୍ ବାଣିଜ୍ୟ ବିଭାଗର ରେଗୁଲାର ଆର୍ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କର ଥିଓରି ପରୀକ୍ଷା କରାଯିବା। 4000ରୁ ଅଧିକା ଛାତ୍ରଛାତ୍ରୀମାନଙ୍କର ଲାଗି ରାଜ୍ୟ 32ଟା ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ଲାଷ୍ଟିକ୍ ବ୍ୟବହାରର ଖରାପ ପ୍ରଭାବ ବାବଦେ ଲୋକକୁ ବୁଝାବାର ଲାଗି ଆଜି ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଏ ଦିବସର ବାର୍ତ୍ତା ରହିଛି, ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍କେ ବର୍ଜନ କରିକି ଗୋଟେ ସ୍ଥାୟୀ ଭବିଷ୍ୟତ ଆଡ଼କେ ଜିମା। ବାଂଲାଦେଶ ପୃଥିବୀର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକେ 2002 ମସିହାତି ନିଷେଧ କରିଥିଲା। ଇତା ଋତୁରୁ ଭାରତ ସହିତ ବହୁତଟେ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି କହିଛନ୍ତି, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ଜରିଏ ଏମ୍ଏସ୍ଏମ୍ଇ ୟୁନିଟ୍ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ତହସିଲ କାର୍ଯ୍ୟାଳୟରୁ ଓଡ଼ିଶା ସର୍ଭେୟାର ସେଟଲମେଣ୍ଟ ନିୟମ 1962 ସଂଶୋଧନ ନେଇକରି 25ଟା ମାମଲାର ସମାଧାନ କରାଯାଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରତି ସଂଶୋଧନ କରାଯାଇକରି 25 ଜଣ ଆବେଦନକାରୀଙ୍କୁ ତହସିଲ ତରଫୁ ଜମିପଟା ଦିଆଯାଇଥିଲା। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାର ଆଖରପାଖର ଇଲାକା ସହିତ ରାଜ୍ୟର ଉତ୍ତର ଭାଗେ ଆର୍ ପଶ୍ଚିମବଙ୍ଗ ଉପକୂଳନ ସୃଷ୍ଟି ହୋଇଥିବାର ଲଘୁଚାପ ଆଇବା କାଲି ତକ୍ ଅଧିକା ଘନୀଭୂତ ହେବା ବୋଲିକରି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଇତାର ପ୍ରଭାବଟି ରାଜ୍ୟ ମୌସୁମୀ ସକ୍ରିୟ ଥିବାରୁ ବଡ଼ଭାଗି ଜିଲ୍ଲାନୁ ବର୍ଷା ଲାଗି ରହିଛି। ଆଇବା 9 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ ମଧ୍ୟମ ଜବର ବର୍ଷା ହୋଇପାରେ। ସୂଚନା ଅନୁସାରେ ଆଜି କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ସହିତ ଦକ୍ଷିଣ ଆର୍ ଉପକୂଳ ଜିଲ୍ଲାମାନଙ୍କେ ଜବର ବର୍ଷା ହୋଇପାରେ ବୋଲିକରି ପାଣିପାଗ ବିଭାଗ ତରଫୁ ସତର୍କ କରାଯାଇଛି। ଗଲାକାଲି ବରଗଡ଼ ଜିଲ୍ଲା ଅମ୍ବାଭନାନୁ 180 ମିଲିମିଟର, ସମ୍ବଲପୁର ଜିଲ୍ଲା ଜୁଜୁମୁରାନୁ 130 ମିଲିମିଟର ଆର୍ ଅତାବିରାନୁ 120 ମିଲିମିଟର, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରନୁ 110.8 ମିଲିମିଟର ବର୍ଷା ହୋଇଛି। ସେଆଡ଼େ 12 ତାରିଖ ଆଡ଼େ ଉତ୍ତର ବଙ୍ଗୋପସାଗରନୁ ଆଉ ଗୋଟେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଏବେ 15 ତାରିଖ ତକ୍ ବର୍ଷା ଲାଗି ରହିବା ବୋଲିକରି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଡେଙ୍ଗୁ ଜ୍ୱର ବିଷୟରେ କିଛି ଜାଣିବା କଥା। ଏ ବିଷୟରେ କହିବେ ଡାକ୍ତର ରଞ୍ଜନ କୁଜୁର। 7:30ରେ ପରିବେଶ ସୂଚନା, ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। ସକାଳ 7:35ରେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ, କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। 7:50ରେ ରସିକ ଭୋଇ ଏବଂ ଗୋବିନ୍ଦ ସାହୁଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନିଶିପଦ୍ମା ଦାସ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗାର୍ଗବ ପ୍ରସାଦ ମେହେର, ବିଭୂତିଭୂଷଣ ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ସିଂ ଏବଂ ନନ୍ଦିତା ବୋଷ। ଦିନ 1:20ରେ ଘର ସଂସାରର ତନ୍ମନ୍ଧନ କାର୍ଯ୍ୟକ୍ରମରେ ଶୁଣିବେ ଡକ୍ଟର ଦିବ୍ୟା ରାଉତଙ୍କ ସହିତ ସାକ୍ଷାତକାର। ଅପରାହ୍ନ 3:00ରେ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଗତକାଲି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 10:00ରେ ପ୍ରସାରିତ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆଜି ଅପରାହ୍ନ 4:02ରେ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ସଂକୀର୍ତ୍ତନ ଶୁଣିବେ ପରିବେଷଣ ନୃପଲାଲ ଭୋଇ ଏବଂ ସାଥୀ। 5:30ରେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। 6:10ରେ ଆଦିବାସୀ ଗୀତ କ୍ରମରେ ବାକ୍ତା ଗୀତ ଶୁଣିବେ ପରିବେଷଣ ଅଲିରାମ ହସ୍ତେ ଏବଂ ସାଥୀ। 6:55ରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ରୁଆଧାନରେ ସମନ୍ୱିତ ଖାଦ୍ୟସାର ପରିଚାଳନା ବିଷୟରେ ଭବାନୀଶଙ୍କର ବିଷୟଙ୍କ ସହିତ ଆଲୋଚନା ଶୁଣିବେ। 8:02ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ମିନତୀ ପାଣିଗ୍ରାହୀ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି 5ମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି 3 ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜି ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ

0: ପାରିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ ପହିଲାରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଡେଙ୍ଗୁ ଜ୍ୱର ବିଷୟରେ କିଛି ଜାଣିବା କଥା କହୁଛନ୍ତି ଡାକ୍ତର ରଞ୍ଜନ କୁଜୁର।
2: ଡେଙ୍ଗୁ ଜ୍ୱର ହେଉଛି ଏକ ଭୂତାଣୁଜନିତ ରୋଗ। ଏହି ରୋଗ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶା ସାଧାରଣତଃ ଦିନ ସୂର୍ଯ୍ୟ ଉଦୟ ପରେ 2 ଏବଂ ସୂର୍ଯ୍ୟାସ୍ତର 2 ପୂର୍ବରୁ କାମୁଡ଼ିଥାଏ। ତେଣୁକରି ଏହାକୁ ନିହାତି ଭାବରେ ସତର୍କ ଅବଲମ୍ବନ କରିବା କଥା। ଲକ୍ଷଣ କ'ଣ? ଏହା କାମୁଡ଼ିବା ଦ୍ୱାରା ଜ୍ୱର ସାଙ୍ଗରେ ମୁଣ୍ଡ ବଥା ହୋଇଥାଏ, ହାତ ଗୋଡ଼ ଦରଦ ହୋଇଥାଏ, ଦେହରେ ଲାଲ ଲାଲ ଭଳିଆ ଦାଗ ପଡ଼ିଯାଏ ଏବଂ ହାତ ଗଣ୍ଠି ଜୋରରେ ଦରଦ ହୁଏ। ତେଣୁ ତାକୁ ଥରେ ଥରେ ହାତ ଭଙ୍ଗା ରୋଗ ବୋଲି ମଧ୍ୟ କୁହାଯାଏ। ଏବଂ ଏହାର ଜଟିଳତା ହେଲେ ପାଖାପାଖି 4-5 ପୂର୍ବରୁ ଫେବ୍ରାଇଲ୍ ଫେଜ୍ ଯେଉଁଟା କହୁଛୁ ଆମେ ସେଇ ଟାଇମ୍ରେ ଏବଂ 103-104 ଟେମ୍ପରେଚର୍ ରହିଥାଏ ଏବଂ କ୍ରିଟିକାଲ୍ ଫେଜ୍ରେ 5-6 ପରେ ଯଦି ଡେଙ୍ଗୁ ସକ୍ ସିଣ୍ଡ୍ରୋମ୍ ବୋଲିକରି କୁହାଯାଏ ସେଇ କମ୍ପ୍ଲିକେସନ୍ ହୋଇପାରେ ଏବଂ ଥରେ ଥରେ ଡେଙ୍ଗୁ ହେମରେଜିକ୍ ଫିଭର୍ ବୋଲି କୁହାଯାଏ। ଏଥିରେ ବ୍ଲଡ଼୍ ପ୍ରେସର୍ କମିଯାଏ ଏବଂ ପ୍ଲେଟଲେଟ୍ ମଧ୍ୟ କମିଯାଏ। ତେଣୁକରି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରୁ ବ୍ଲିଡ଼ିଂ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ପାଖାପାଖି 80-85% ଭାଗରେ ଲକ୍ଷଣହୀନ ହୋଇଥାଏ। ତେଣୁକରି ତା'ର ଟ୍ରିଟମେଣ୍ଟଟା ସେଇଭଳିଆ ଲକ୍ଷଣଜନିତ ହୋଇଥାଏ, ମାନେ ସିମ୍ପ୍ଟୋମେଟିକ୍ ଟ୍ରିଟମେଣ୍ଟ, ଏହାର ସଠିକ ମାନେ ଟ୍ରିଟମେଣ୍ଟ ନାହିଁ। ବାକି ରହିଲା 10-15% ଭାଗରେ ତା'ର ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ ହୋଇଥାଏ। ତ ଏହାକୁ ଜାଣିବା କେମିତି? ଆ ପାଇଁ ତାହେଲେ ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ ଗୋଟେ ଅଛି, ତ ସେଇ ତାକୁ ଟେଷ୍ଟ କଲେ ଡେଙ୍ଗୁ ଜ୍ୱର ହେଇଛି କି ନାହିଁ ଜଣାପଡ଼େ। ତ ଟ୍ରିଟମେଣ୍ଟରେ ଆମେ ଜାଣିଲେ କି ଯେମିତିକି ଲକ୍ଷଣ ଥିବ ସେଇ ଅନୁସାରେ ତା'ର ଟ୍ରିଟମେଣ୍ଟ ହୁଏ। ଯଦି ବାନ୍ତି ଜ୍ୱର କିମ୍ବା ପେଟ କାଟିବା, ପତଳା ଝାଡ଼ା ଏଇଗୁଡ଼ା ମଧ୍ୟ ହେଇଥାଏ, ତେଣୁକରି ସେଇ ଅନୁସାରେ ତାକୁ ଘରୋଇ ଚିକିତ୍ସା ମଧ୍ୟ କରିଯାଇପାରିବା। ତ ଆକୁ ନହେବା ପାଇଁ ଆମେ କ'ଣ କରିବା? ଯେ ପ୍ରତିକାର ହେଲା, ଏହିପରି ଲକ୍ଷଣ ଦେଖିବା ମାତ୍ରେ ଅତି ଶୀଘ୍ର ନିକଟ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ପ୍ରତିକାର ବ୍ୟବସ୍ଥା କରିବା କଥା। ପାଣି ରଖିଥିବା ସ୍ଥାନ, ପାତ୍ର, ଟାଙ୍କି, ରୁମ୍, କୁଲର୍ ଇତ୍ୟାଦି 2-3 ଭିତରେ ଥରେ ଥରେ ସଫା

0: କରିବା ଏବଂ ପାଣିକୁ ବଦଳାଇ ଦେବା ଦରକାର। ନିୟମିତ ମଶାରୀ ବ୍ୟବହାର କରିବା କଥା, ପୁରା ଦେହକୁ ଘୋଡ଼ାଇ ରଖିଲା ଭଳିଆ ପୋଷାକ ପିନ୍ଧିବା କଥା, ଘର ଆରପାଖରେ ଚାରିପାଖରେ ଥିବା ବିଭିନ୍ନ ସ୍ଥାନଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନତା ରଖିବା କଥା, ପାଣି ଜମିବାକୁ ଦେବା କଥା ନୁହଁ। ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ, ତେଣୁକରି ମଶା ଏହି ମଶା ପ୍ରାୟ ଦିନବେଳେ କାମୁଡ଼େ, ତେଣୁକରି ଦିନବେଳେ ରହିଲା ବେଳେ ଫୁଲ୍ କପଡ଼ା ପିନ୍ଧିବା କଥା ଏବଂ ବଣ ବୁଦା ସବୁ ସଫା କରି ରଖିବା କଥା।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ଡେଙ୍ଗୁ ଜ୍ୱର ବିଷୟରେ କିଛି ଜାଣିବା କଥା, କହିଲେ ଡାକ୍ତର ରଞ୍ଜନ କୁଜୁର।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବେସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି

ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା

0: ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ୍ରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 169 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15-27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ବର୍ଷାଦିନିଆ ଗୁଆଁର ଚାଷ। ଗୁଆଁର ଗୋଟେ ମୁଖିଆ ଡାଲ ଜାତୀୟ ପରିବା। ଏତାର ଚାଷ କମ୍ ଜମିଥି କରାଯାଉଥିଲେ ଗଲେ କମ୍ ପରିବା ମିଳୁଥିବାର ସମୟଥି, ଯେନ୍ତାକି ଖରାଦିନେ ଆର୍ ବର୍ଷାଦିନେ ଏତାର ଚାହିଦାଟା ରହିସି। ମାଇଟ୍ ଗୁଆଁର ସେମି ଚାଷ କରବାର୍ ଲାଗି ନିଗ୍ରା, ଉର୍ବର, ବାଲି ଦୋର୍ସା ଆର୍ ଯେନ୍ ମାଇଟ୍ର ଅମ୍ଳତା 7.5-8 ଭିତରେ ଥିବା ସେ ମାଇଟ୍ଥି ଗୁଆଁର ଚାଷ୍ଟା ଭଲ୍ ହେସି। ଗୁଆଁର ଚାଷ ଇତାର ମର୍ଡ଼ି ସହେବାର୍ ଗଲେ ଶକ୍ତି ଅଛେ। ଇଟା ଖରା ଆର୍ ବର୍ଷା ଦୁହି ଋତୁଥି ଚାଷ୍ କରାଯାଇପାର୍ବା। ବର୍ଷା ଋତୁଥି ଗୁଆଁର ଚାଷ୍ କର୍ବାର୍ ଲାଗି ଭଲ୍ କିସମ୍ମାନେ ହେଲା ପୁଷା ମୌସୁମୀ, ପୁଷା ସଦାବାହାର, ପୁଷା ନୌବାହାର। ଗୁଆଁର ସେମି ଫି ଏକର୍ ଚାଷ୍ କର୍ବାର୍ ଲାଗି 6-7 କେଜି ମଞ୍ଜି ଦରକାର ହେସି। ଗୁଆଁର ଗଛର ଚେର୍ କମ୍ ଗହିର୍କେ ଯାଉଥିବାରନୁ ମାଇଟ୍କେ କମ୍ ଗହିର୍ କରିକିରି 8-10 ସେଣ୍ଟିମିଟର ତକ୍ ଗୁଣ ଚାଷ୍ କରିକିରି ଶେଷ ଥର ଚାଷ୍ କର୍ବାର୍ ସମିଆଥି ଫି ଏକର୍କେ 6-8 ଟନ୍ କମ୍ପୋଷ୍ଟ ଆର୍ ମୂଲ ସାର ମିଶେଇକିରି ଧାଡ଼ିକେ ଧାଡ଼ି 45-60 ସେଣ୍ଟିମିଟର ଦୂରିଆଥି ରଖ୍ବାର୍ କଥା। ଆର୍ ଗଛୁ ଗଛ୍କେ 10-15 ସେଣ୍ଟିମିଟର ଦୂରିଆଥି 1 ସେଣ୍ଟିମିଟର ଗହିରିଥି କରିକିରି ମଞ୍ଜି ବୁନ୍ବାର୍ କଥା। ଗୁଆଁର ଚାଷ୍ କର୍ବାର୍ ଲାଗି ଫି ଏକର୍କେ ଯେତେବେଲେ ଆମେ ଚାଷ୍ କରୁଛୁଁ, ତ ସେତ୍କି ବେଲେ ଗୁଆଁର ଲଗାବାର୍ ସମୟଥି ଯବକ୍ଷାର ଯାନ 8 କେଜି, ଫସ୍ଫରସ 20 କେଜି ଆର୍ ପଟାସ 20 କେଜି ସାର୍ ଦେବାର୍ କଥା। ତେହେରୁ ଲଗାବାର 20 ଦିନ ଉତରୁ ଫେର୍ 8 କେଜି ଯବକ୍ଷାର ଯାନ ଆମେ ଦେବାର୍ କଥା। ଚାରା ଉଠ୍ବାର 15 ଦିନଥି ଥରେ ଆର୍ 30 ଦିନଥି ଆର୍ ଥରେ। ସୋଡ଼ିୟମ୍ ମଲିବିଡ଼େଟ୍ 1.5 ଗ୍ରାମ ଫି ଲିଟର ପାଣିଥି ମିଶେଇକିରି ଝିଟିଲେ ଅମଲଟା ବଢ଼୍ସି। ତାହେରୁ ଗୁଆଁର ଚାଷର ତାର୍ ପର ଯତନ 2-3 ଥର କୁଡ଼ାଖୁସା କରିକିରି ଅନାବନା ଗଛମାନଙ୍କୁ ଘିଚିକିରି ଆର୍ ଟେକେଇ ଦିଆଯାଏସି। ଆର୍ ବତର ଦେଖିକିରି ଋତୁ ଅନୁସାରେ 5-15 ଦିନ ଅନ୍ତର୍ଥି ପାଏନ୍ ମଡ଼ାଯାଏସି। ବୁନ୍ବାର 25 ଦିନଥି ସାଇକୋସେଲ 0.5 ଗ୍ରାମ ଅଧା ଗ୍ରାମ ଫି ଲିଟର ପାଣିଥି ମିଶେଇକିରି ଗଛେ ଝିଟିଲେ ଅମଲ ଅଏତକା ହେସି। ତାହେରୁ ଇତାର ଅମଲ ଗୁଆଁର ସେମି କଅଁଲ ଥିବାର ସମୟଥି

0: ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ଶୁଣିଲେ ପରିବେଶ ସୂଚନାରେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ବିଷୟରେ ଆଲୋଚନା କଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଏଥର ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତଟି ଶୁଣନ୍ତୁ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ।

ଏଇଠି ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଦାନ କଲେ ଈଶ୍ୱରୀ ବେହେରା, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ, ବାଦ୍ୟଯନ୍ତ୍ରରେ ସହଯୋଗିତା କଲେ ସୁରେନ୍ଦ୍ରନାଥ ବାଗ, ଦୀପକ କୁମାର ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, ହରିକୃଷ୍ଣ ପ୍ରଧାନ ଏବଂ ପ୍ରଶାନ୍ତ ବିଶନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠ ଦେଇଛନ୍ତି ରସିକ ଭୋଇ।

0: ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦି ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦି ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ୍ ପୃଥକ୍ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି, ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେଇମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏଇମାନେ ହିଁ କରିଥାନ୍ତି।

ଯାଇଥାଏ। ରଥ ନିର୍ମାଣର ସେଇ ଛତିଶା ନିଯୋଗମାନେ ହେଲେ ରଥକାର ନାୟକ ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବୈଠାରୁ ଓ ଡାହୁକ।

0: ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟ ଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16 ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32 ହାତ 10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14 ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏଇ ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏ ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷୀ ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥୀଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚା ଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ ସେବା ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନିଶିପଦ୍ମା ଦାସ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଦୀନକୃଷ୍ଣ ଦାସଙ୍କ ରଚନାରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମରେ ଏଥର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ନିଶି ପଦ୍ମା ଦାସ।

କାର୍ଯ୍ୟକ୍ରମ ଶେଷରେ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ନିଶିପଦ୍ମା ଦାସ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ନିଶି ପଦ୍ମା ଦାସ, ଗୀତ ରଚନା ଦୀନକୃଷ୍ଣ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ କବି ସୂର୍ଯ୍ୟ ବଳଦେବ ରଥ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ। ସମୟ ହୋଇଛି ଆମର ବର୍ତ୍ତମାନର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର। କାର୍ଯ୍ୟକ୍ରମରେ ଗୀତ ତ ଶୁଣିବା, ହେଲେ ତା ପୂର୍ବରୁ ଶୁଣିବା ବିଶେଷ ସୂଚନା। ଆପଣମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆପଣମାନେ ଆଜି ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଟ୍ସ ଯୋଗେ ଉପଲବ୍ଧ ହେବ ନାହିଁ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ମୋହବତେ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା

କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257, ପୁଣି ଥରେ କହି ରଖୁଛି 1086170525257, IFSC କୋଡ୍ SBIN00000059, ପୁଣି ଥରେ କହି ରଖୁଛି SBIN00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-241-0961, ପୁଣି ଥରେ କହି ରଖୁଛି 0663-241-0961 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ଏକ୍ ଥା ଦିଲ୍ ଏକ୍ ଥି ଧଡ଼କନ୍ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ସାଥୀ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ରାଜ ଆନନ୍ଦ।

ଏଥରର କଥାଚିତ୍ର କହୁନା ପେୟାର ହେ କଣ୍ଠଶିଳ୍ପୀ ଲକି ଅଲି ଏବଂ ରମ୍ୟା, ଗୀତରଚନା ଇବ୍ରାହିମ ଅସ୍କ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣଙ୍କ ପାଇଁ ଏକ ବିଶେଷ ସୂଚନା ଶ୍ରୋତାବନ୍ଧୁମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଯୋଗେ ଉପଲବ୍ଧ ହେବ ନାହିଁ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର ଆପଣମାନଙ୍କ ପାଇଁ ଅନ୍ୟ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525757, ପୁଣି ଥରେ କହି ରଖୁଛି 1086170525757, IFSC କୋଡ୍ SBIN00005, ପୁଣି ଥରେ କହି ରଖୁଛି SBIN00005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 July 2026। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ପୁଣି ଥରେ ଟେଲିଫୋନ୍ ନମ୍ବରଟି କହି ରଖୁଛି 0663-2410-961। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ଶୁଣିବା ସୋଲଜର କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ ଗୀତଟି, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ସ୍ମଗଲର୍ ଏହି କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ନବାବ ଆର୍ଜୁଙ୍କ ରଚନା, ବାପି ଲାହିଡ଼ିଙ୍କ ସଙ୍ଗୀତ ନିର୍ଦ୍ଦେଶନା।

କାର୍ଯ୍ୟକ୍ରମରେ ଏଥର ଚଲ୍ ମେରେ ଭାଇ କଥାଚିତ୍ରରୁ ସୋନୁ ନିଗମ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ସମୀରଙ୍କ ରଚନା, ଆନନ୍ଦ ମିଲିନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା।

କାର୍ଯ୍ୟକ୍ରମ ଶେଷରେ ତୁମ୍ବିନ୍ କଥାଚିତ୍ରରୁ ଫୈଜ୍ ଅନୱରଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ, କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସକାଳର 10:05 ପ୍ରଚାର କରୁଛୁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍, ସିନେମା ନାରୀ ନୁହେଁ ତୁ ନାରାୟଣୀ, କଣ୍ଠ ଦେଇଛନ୍ ଇରା ମହାନ୍ତି ଆଉ ପ୍ରକାଶ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଏନୁ ଶେଷେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୂଲ କରୁଛୁ। ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜକାଏଥି ରାଜା ହିନ୍ଦୁସ୍ତାନୀ ସିନେମାର ଗୀତମାନଙ୍କେ ଶୁଣୁନ୍। ଗୀତ ଲେଖିଛନ୍ ସମୀର, ସଙ୍ଗୀତ ଦେଇଛନ୍ ନଦୀମ ଶ୍ରବଣ। କାର୍ଯ୍ୟକ୍ରମର ପହେଲା ଗୀତଟା ଶୁଣୁନ୍, ଗାଇଛନ୍ ଉଦିତ ନାରାୟଣ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଇଦର୍ପରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ, ଗୀତିକାର ସମୀର।

ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆଜକା ରାଜା ହିନ୍ଦୁସ୍ତାନୀ ସିନେମାର ଗୀତମାନଙ୍କେ ଶୁଣୁଛନ୍। ଇହାଦେ ଶୁଣୁନି ଏ ଗୀତଟା ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ, ଗୀତ ଲେଖିଛନ୍ ସମୀର, ସଙ୍ଗୀତ ଦେଇଛନ୍ ନଦୀମ ଶ୍ରାବଣ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିସାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ

0: ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଶୁଣନି ଏ ଗୀତଟା ଗାଇଛନ୍ ଶଙ୍କର ପ୍ରସାଦ ଦତ୍ତ, ଗୀତ ଲେଖିଛନ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଇନୋ ସେସେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଗୀତମାନଙ୍କେ ଗାଇଥିଲେ ଗାର୍ଗ ପ୍ରସାଦ ମେହେର, ବିଭୂତିଭୂଷଣ ପଟ୍ଟନାୟକ, ଆର୍ ଶଙ୍କର ପ୍ରସାଦ ଦତ୍ତ। ଗୀତମାନଙ୍କେ ଲେଖିଥିଲେ ଅଟଳ ବିହାରୀ ପଣ୍ଡା, ସୁଧାଂଶୁ ଭୂଷଣ ମେହେର, ରାମପ୍ରସାଦ ପୁରୋହିତ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ଆର୍ ଧରମ ଦଂସେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ପୃଥିବୀରେ ସବୁବେଳେ ଅସଂଖ୍ୟ ଲୋକ ସଡ଼କ ଦୁର୍ଘଟଣାଟି ତାଙ୍କର ମୂଲ୍ୟବାନ ଜୀବନକେ ହରାଇ ଦେଉଛନ୍। ଦୈନିକ ସମ୍ବାଦ ଆର ଦୂରଦର୍ଶନଟି ସବୁବେଳେ ଆମେ ଶୁଣୁଛୁ ଯେ ସଡ଼କ ଦୁର୍ଘଟଣାଟି ଲୋକ ତାଙ୍କର ଜୀବନ ହରାଉଛନ୍। ଏ ଦୁର୍ଘଟଣା କେତେଟା ଆକସ୍ମିକ, କିଛି ପ୍ରାକୃତିକ ଆର୍ ଗୋର୍ଦୁଟେ ଲୋକଙ୍କର ଅସାବଧାନତା ଲାଗି ହେଉଛେ। ସଡ଼କ ସୁରକ୍ଷା ନିୟମମାନଙ୍କୁ ଯଦି ମାନିକରି ଆମେମାନେ ଚଲ୍ମା ବୋଇଲେ ଏସବୁ ଦୁର୍ଘଟଣାନୁ ନିଜର ଜୀବନକେ ବଞ୍ଚେଇ ପାର୍ମା। କାର୍ଯ୍ୟକ୍ରମର ପହେଲା ଗୀତଟା ଶୁଣୁନ୍। ସିନେମା 1942 ଏ ଲଭ୍ ଷ୍ଟୋରୀ, ଗୀତ ଲେଖିଛନ୍ ଜାଭେଦ ଅଖତାର, ସଙ୍ଗୀତ ଦେଇଛନ୍ ଆର୍ ଡି ବର୍ମନ, ଗାଇଛନ୍ ଶିବାଜୀ ଚଟ୍ଟୋପାଧ୍ୟାୟ।

ଗାଡ଼ି ଚଲେଇକରି ଆକ୍ସିଡେଣ୍ଟ କରିଥିସନ୍। ହେଥିଲାଗି ଯଦି ଲାଇସେନ୍ସ ନାଇଁନ ବେଲେ ଗାଡ଼ି ନାଇଁ ଚଲାବାରଟା ଭଲ ଆଏ। ରାତି ସମୟଥି ଯଦି ଗାଡ଼ି ଚଲଉଛନ୍ ବେଲେ ଟିକେ ସାବଧାନ ହେଇକରି ଗାଡ଼ି ଚଲାଉନ୍, ଆଗ ପଛ ଦେଖିକରି ରାସ୍ତା ପାର କରୁନ୍, ଆର୍ ସବୁବେଲେ ସତର୍କ ଆର୍ ସାବଧାନ ରହୁନ୍। ଆପଣମାନଙ୍କ ଲାଗି ଇହାଦେ 1920 ଲଣ୍ଡନ ସିନେମାରେ ଗୀତଟା ଗାଇଛନ୍ KKR ଅନ୍ତରା ମିଶ୍ର, ଗୀତ ଲେଖିଛନ୍ ପ୍ରଶାନ୍ତ ଇଙ୍ଗୋଲେ, ସଙ୍ଗୀତ ଦେଇଛନ୍ କୌଶିକ ଆର୍ ଆକାଶ JAM।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା

0: ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086705257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ ପଲକ ମୁଚାଲଙ୍କର କଣ୍ଠନୁ ଶୁଣୁନ୍ 1920 ହରର ସପ୍ତ ହାର୍ଟ ସିନେମାରି ଗୀତଟା। ସଙ୍ଗୀତ ନିର୍ଦ୍ଦେଶନା ପୁନିତ ଦୀକ୍ଷିତ, ଗୀତିକାର ଶ୍ୱେତା ବୋଥ୍ରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତା ବନ୍ଧୁ, ଆପଣମାନେ ଜାଣିଥିବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର ପରିବେଶ ଉପରେ ଖୁବ୍ ପ୍ରଭାବ ପକାଇଥାଏ। ପାରମ୍ପରିକ ପ୍ଲାଷ୍ଟିକ୍ ବ୍ୟାଗ୍ଗୁଡ଼ିକ ପଚିବାକୁ ବା ନଷ୍ଟ ହେବାକୁ 100 ରୁ ପ୍ରାୟ 5

ଶହ ବର୍ଷ ସମୟ ଲାଗିଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ସାମୁଦ୍ରିକ ପ୍ରାଣୀ ପ୍ଲାଷ୍ଟିକ୍ ଆବର୍ଜନା ଖାଇବା ଦ୍ୱାରା ମୃତ୍ୟୁବରଣ କରନ୍ତି ଏବଂ ମାନବ ଖାଦ୍ୟ ଶୃଙ୍ଖଳରେ ମାଇକ୍ରୋପ୍ଲାଷ୍ଟିକ୍ ବୃଦ୍ଧି ପାଇଥାଏ। ଏଥର ଲଭ୍ୟାତ୍ରୀ କଥାଚିତ୍ରର ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ନେହା କକ୍କର, ପଲକ ମୁଚ୍ଛଲ ଏବଂ ରାଜା। ଗୀତିକାର ସବୀର ଅହମ୍ମଦ, ସଙ୍ଗୀତ ତନିଷ୍କ ବାଗ୍‌ଚୀ।

ସଂଯୁକ୍ତ ଭାବରେ ସମ୍ଭବ ହୋଇପାରିବ। ପ୍ରତିବର୍ଷ ଜୁଲାଇ ମାସ 3 ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଆମମାନଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକୁ ହ୍ରାସ କରିବାର ପ୍ରୟାସକୁ ଉତ୍ସାହିତ କରିଥାଏ। ପରିବେଶକୁ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଆମର ପ୍ରଚେଷ୍ଟା ପ୍ରତ୍ୟେକ ସମୟରେ ରହିବା ଆବଶ୍ୟକ ବୋଲି ସଚେତନ କରିଥାଏ। ତେବେ ଶ୍ରୋତାବନ୍ଧୁ, ଅନ୍ୟ ସମସ୍ତ କ୍ଷେତ୍ରକୁ ନଜର ରଖିବା ସହିତ ପ୍ଲାଷ୍ଟିକ୍ର ବ୍ୟବହାରକୁ ହ୍ରାସ କରି ପୁନଃବ୍ୟବହାର ଯୋଗ୍ୟ ସାମଗ୍ରୀ ଆମେମାନେ ନିତିଦିନିଆ ଜୀବନରେ ବ୍ୟବହାର କରିବା କଥା। କାର୍ଯ୍ୟକ୍ରମର ଶେଷ ଗୀତଟି ଡ୍ରିମ୍ ଗାର୍ଲ କଥାଚିତ୍ରର ଗାଇଛନ୍ତି ମିତ୍ ବ୍ରୋସ୍, ଅଲତମସ୍ ଫରିଦି ଏବଂ ପଲକ ମୁଛାଲ, ଗୀତିକାର ସବିର ଅହମ୍ମଦ, ସଙ୍ଗୀତ ମିତ୍ ବ୍ରୋସ୍।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 0663

0: 24106961। ସୂଚନାଟି ଏତିକିରେ ଶେଷ ହେଲା।
1: ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ସିଂ, ଗୀତ ରଚନା ବାବାଜୀ ଚରଣ ଜେନା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ନନ୍ଦିତା ବୋଷ ଏବଂ ରାଜେନ୍ଦ୍ର କୁମାର ସିଂ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ନନ୍ଦିତା ବୋଷ ଏବଂ ରାଜେନ୍ଦ୍ର କୁମାର ସିଂ। ଗୀତ ରଚନା କରିଥିଲେ ବାବାଜୀ ଚରଣ ଜେନା। ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆପଣମାନେ ଖୁବ୍ ଖୁସିରେ ଥାଆନ୍ତୁ ଏବଂ ସୁସ୍ଥ ଥାଆନ୍ତୁ, ଏହି କାମନା ସହିତ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା। ହଁ ଶ୍ରୋତା ଭଉଣୀ, ପ୍ରଗତିର ପଥକୁ ଅନୁସରଣ କରି ଜୀବନର ଚକ୍ରଟି ଉଦ୍ଦେଶ୍ୟମୂଳକ ଭାବେ ଆଗକୁ ବଢ଼ି ଚାଲିଥାଏ। ଆଜି ଆମେ ସେହି ଅନୁସରଣ ଭିତରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମ୍ପର୍କରେ କିଛି ଜାଣିବା। ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ଅଧୀନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ 1985 ସ୍ଥାପନା କରାଯାଇଥିଲା। ମହିଳା ଓ ଶିଶୁମାନଙ୍କର ସାମଗ୍ରିକ ବିକାଶର ଲକ୍ଷ୍ୟ ନେଇ ଆବଶ୍ୟକୀୟ ଗତି ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ। 2006 ଜାନୁଆରୀ 30 ତାରିଖରୁ ଏହି ବିଭାଗକୁ ମନ୍ତ୍ରଣାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏହି ମନ୍ତ୍ରଣାଳୟର ଲକ୍ଷ୍ୟ ହେଲା ମହିଳା ଓ ଶିଶୁମାନଙ୍କର ସାମଗ୍ରିକ ବିକାଶ, ମହିଳା ଓ ଶିଶୁମାନଙ୍କର ପ୍ରଗତି ପାଇଁ ନୋଡାଲ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କାମ କରୁଥିବା ସମସ୍ତ ସରକାରୀ ଓ ଅଣସରକାରୀ ସଂଗଠନମାନଙ୍କ ପାଇଁ ମନ୍ତ୍ରଣାଳୟ ଯୋଜନା ଓ ନୀତି ପ୍ରସ୍ତୁତ କରିବା ସହିତ ଆଇନ ସଂଶୋଧନ କରିବା ତଥା ସେମାନଙ୍କୁ ମାର୍ଗଦର୍ଶନ କରାଇବା ଓ ସମନ୍ୱୟ ରକ୍ଷା କରିବା ଆଦି କାମ କରିଥାଏ। ନୋଡାଲ ଭୂମିକା ବ୍ୟତୀତ ମନ୍ତ୍ରଣାଳୟ ମହିଳା ଓ ଶିଶୁମାନଙ୍କ ପାଇଁ ଅନେକ ସୌଜନ୍ୟାତ୍ମକ କାର୍ଯ୍ୟକ୍ରମ ମଧ୍ୟ କରାଇଥାଏ। ଏହି କାର୍ଯ୍ୟକ୍ରମରେ କଲ୍ୟାଣ, ସହାୟତା ସେବା, ନିଯୁକ୍ତି ନିମନ୍ତେ ପ୍ରଶିକ୍ଷଣ ଏବଂ ଆୟ ତିଆରି କରିବା, ସଚେତନତା ସୃଷ୍ଟି କରିବା ଏବଂ ଲିଙ୍ଗଗତ ସଚେତନତା ଇତ୍ୟାଦି ସାମିଲ।

କରିଥାଏ। ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ସାଧାରଣ ବିକାଶ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମଗୁଡ଼ିକ ପୂରକ ଭୂମିକା ନିର୍ବାହ କରିଥାନ୍ତି। ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବରେ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଏହିସବୁ ପ୍ରୟାସ କରାଯାଇଥାଏ, ଯାହାଫଳରେ ସେମାନେ ରାଷ୍ଟ୍ରର ବିକାଶରେ ପୁରୁଷମାନଙ୍କ ସହିତ ସମାନ ଭାଗିଦାରୀରେ କାମ କରିପାରିବେ। ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ମନ୍ତ୍ରଣାଳୟ ବିଶ୍ୱର ସବୁଠାରୁ ଅନନ୍ୟ କାର୍ଯ୍ୟକ୍ରମ ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ୍ ବା ICDS କାର୍ଯ୍ୟକ୍ରମର ପରିଚାଳନା କରୁଛି, ଯେଉଁଥିରେ ସମ୍ପୂର୍ଣ୍ଣ ପୋଷଣ, ଟିକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସେବା ପାଇଁ ପ୍ରେରଣା ଦେବା, ପ୍ରାକ୍ ବିଦ୍ୟାଳୟ ଏବଂ ଅଣ ଆନୁଷ୍ଠାନିକ ଶିକ୍ଷା ଉପଲବ୍ଧ କରାଇବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ଓ ତଦାରଖ ମଧ୍ୟ ହୋଇଥାଏ। ମନ୍ତ୍ରଣାଳୟର ଅଧିକାଂଶ କାର୍ଯ୍ୟକ୍ରମ ଅଣସରକାରୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥାଏ। ବିଗତ ଦିନରେ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରଣୟନ ମଧ୍ୟରେ ICDSର ସାର୍ବଜନୀକରଣ ଓ କିଶୋରୀମାନଙ୍କ ପୋଷଣ ପାଇଁ କିଶୋରୀ ଶକ୍ତି ଯୋଜନା, ଶିଶୁମାନଙ୍କର ସୁରକ୍ଷା ପାଇଁ କମିଶନ ଗଠନ ଏବଂ ମହିଳାମାନଙ୍କ ସୁରକ୍ଷା ପାଇଁ ଘରୋଇ ହିଂସା ଆଇନ ଇତ୍ୟାଦି ଅନ୍ୟତମ।

0: ଶ୍ରୋତା ଭଉଣୀ, ଏମିତି ପ୍ରିୟା ପ୍ରିୟତମଙ୍କ କଥା ତ ଚାଲିଥିବ, ତାହେଲେ ଆଜିର ତନ୍ମନ୍ଧନ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡେଙ୍ଗୁ ଜ୍ୱର ପ୍ରତି ସତର୍କତା, ସାବଧାନତା ଏବଂ ମହିଳା ଓ ଶିଶୁଙ୍କ ଯତ୍ନ ଏ ସମ୍ପର୍କରେ ଏକ ସାକ୍ଷାତକାର। ଡକ୍ଟର ଦିବ୍ୟ ରାଉତଙ୍କ ସହିତ ସାକ୍ଷାତ କରିଛନ୍ତି ଭଉଣୀ ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତନ୍ମନ୍ଧନକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆଜିର ଆମର ଆଲୋଚନାର ବିଷୟ ହେଉଛି ଡେଙ୍ଗୁ ଜ୍ୱର ପ୍ରତି ସତର୍କତା ଓ ସାବଧାନତା ଏବଂ ମହିଳା ଓ ଶିଶୁଙ୍କ ଯତ୍ନ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଡାକ୍ତର ଦିବ୍ୟା ରାଉତ। ଆସନ୍ତୁ ତାଙ୍କୁ ଭେଟିବା ଏବଂ ଏ ବିଷୟରେ ପଚାରି ବୁଝିବା। ମ୍ୟାଡାମ ନମସ୍କାର।
2: ନମସ୍କାର ମ୍ୟାଡାମ,
1: ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ
1: ମ୍ୟାଡାମ। ପ୍ରଥମେ କୁହନ୍ତୁ ଡେଙ୍ଗୁ ପ୍ରକୃତରେ କ'ଣ ଏବଂ ଏହା କେମିତି ବ୍ୟାପେ?
2: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଯେଉଁ ଡେଙ୍ଗୁ ଉପରେ ଆମର ଚର୍ଚ୍ଚା ହେଉଛି, କହିବା ପାଇଁ ଚାହୁଁଛି ଯେ ପ୍ରଥମେ ଆମେ ଜାଣିବା ଯେ ଡେଙ୍ଗୁ କ'ଣ ଆଉ ଡେଙ୍ଗୁ କେଉଁ ପ୍ରକାର ବ୍ୟାପେ। ଡେଙ୍ଗୁ ହେଉଛି ଗୋଟେ ଭାଇରସ୍, ଯେଉଁଟାକି ଡେଙ୍ଗୁ ଭାଇରସ୍ ଦ୍ୱାରା ହେଉଛି। ଏଇଟା ଗୋଟେ ଏଡିସ୍ ଇଜିପ୍ଟି ନାମକ ମଶା ଦ୍ୱାରା ଜଣେ ଡେଙ୍ଗୁ ଆକ୍ରାନ୍ତ ବ୍ୟକ୍ତିରୁ ଗୋଟେ ସୁସ୍ଥ ମଣିଷକୁ ସଂକ୍ରମିତ ହୋଇଥାଏ, ବ୍ୟାପିଥାଏ। ଆଉ ୟା ଯୋଗୁଁ ଯାହା ଲକ୍ଷଣ ଆମେ ଦେଖିବାକୁ ପାଏ ସେଟା ହେଉଛି ହଠାତ୍ କରି ଜ୍ୱର ହୁଏ, ଯେଉଁଟାକି 102-104 ଫ୍ୟାରେନହାଇଟ୍ରେ ହୁଏ। ଆଉ ଆଖିରେ ବ୍ୟଥା ହେବ, ସେଇଟାକି ଆମର ମେନ୍ ସିମ୍ପଟମ୍ ଯେଉଁଟାକୁ ଆମେ କୁହାଯାଏ, ସେଇଠୁ ଆମେ ଜାଣେ ଯେ ଜଣେ ମଣିଷକୁ ଡେଙ୍ଗୁ ହେଇପାରେ। ଆଉ ବାନ୍ତି ହେବା ବା ବାନ୍ତି ବାନ୍ତି ଲାଗିବା, ହାତ ଗୋଡ଼ ଶରୀର ମାଂସପେଶୀ ଯଦି କୁହାଯାଏ ବ୍ୟଥା ହେବା, ନାକ ବା ମାଢ଼ିରୁ ରକ୍ତସ୍ରାବ ହେବା, ଆଉ ମୁଣ୍ଡ ବୁଲେଇବା, ଦୁର୍ବଳ ଲାଗିବା, ଏହିସବୁ ଲକ୍ଷଣ ହେଉଛି ଡେଙ୍ଗୁ ହେବାର ଲକ୍ଷଣ।
1: ସାଧାରଣ ଜ୍ୱର ଏବଂ ଡେଙ୍ଗୁ ଜ୍ୱର ମଧ୍ୟରେ ପାର୍ଥକ୍ୟ କ'ଣ?
2: ଆମେ କହିପାରିବା ସାଧାରଣ ଜ୍ୱରରେ ମଧ୍ୟମ ଜ୍ୱର ହେଇପାରେ,
1: ଆଜ୍ଞା,
2: ଥଣ୍ଡା, ଗଳା ବ୍ୟଥା, ନାକରୁ ପାଣି ଆସିବା, ଆଉ ସେଟା 6-7 ଭିତରେ ବି ଆମର ଜ୍ୱରଟା କମିଯାଏ। ଆଉ ତା ସହିତ କାଶ ଆଉ ମୁଣ୍ଡ ବିନ୍ଧା, ଯେଉଁଟାକି ଡେଙ୍ଗୁ ସହିତ ଫରକ କଲେ ଡେଙ୍ଗୁର ହଠାତ୍ କରି ମୁଣ୍ଡ ବିନ୍ଧା ଆରମ୍ଭ ହୁଏ, ହଠାତ୍ ଜ୍ୱର ହେବ, ନାକ ବା ମାଢ଼ିରୁ ରକ୍ତ ବାହାରିବ, ହାତ ମାଂସପେଶୀ ଗୋଡ଼ ମାନେ ପୁରା ଶରୀରରେ ବ୍ୟଥା ହେବା, ଆଉ ମୁଣ୍ଡ ବୁଲେ

0: ବା ଦୁର୍ବଳ ଲାଗିବ, ଯୋଉଟାକି ଜ୍ୱର 8-10 ଦିନ ଭିତରେ ବି ଜ୍ୱରଟା ଛାଡ଼େନି, ସେଇଟା ବ୍ୟାପି ଥାଏ।
1: ଜ୍ୱର ହେବାର କେତେ ଦିନ ପରେ ଡେଙ୍ଗୁ ପରୀକ୍ଷା କରାଯିବା ଉଚିତ?
0: ଏଇଟା ଡେଙ୍ଗୁର ଜ୍ୱର ଆରମ୍ଭ ହେବା ଉପରେ ଡିପେଣ୍ଡ କରୁଛି, ଯେ ପ୍ରଥମ 5 ଦିନ ଭିତରେ ଆପଣ NS1 ଆଣ୍ଟିଜେନ୍ ପରୀକ୍ଷା କରିପାରିବେ। 5 ଦିନ ପରେ IgM ଆଣ୍ଟିବଡି ଟେଷ୍ଟ କରାଯାଏ, ଆଉ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଆପଣ CBC ଟେଷ୍ଟ ବି ସେ କହିପାରନ୍ତି, ଯେଉଁଥିରେ ଆମେ ପ୍ଲେଟଲେଟ୍ ବା ହ୍ୱାଇଟ୍ ବ୍ଲଡ୍ ସେଲ୍ ଯେଉଁଟା କୁହାଯାଏ ସେଇଟା ଆମେ ଟେଷ୍ଟ କରିକି ଦେଖିପାରିବୁ ଯେ ସେଇଟା କେତେ କମ୍ ହେଇଛି।
1: ରକ୍ତରେ ପ୍ଲେଟଲେଟ୍ କମିଗଲେ କ'ଣ ବିପଦ ରହିଛି?
0: ପ୍ଲେଟଲେଟ୍ କମିଗଲେ ବିପଦ ଅଛି ଯେ ପ୍ଲେଟଲେଟ୍ ଆମେ ଜାଣିଛେ ଆମର ରକ୍ତ ବାନ୍ଧିବା କ୍ଷମତାଟା ସେଟା କମିଯାଏ, ଯେଉଁଥିରେ କି ରକ୍ତସ୍ରାବ ହେବାର ସମ୍ଭାବନା ବଢିଯାଏ।
1: ମାନେ ଯେତେବେଳେ ରକ୍ତସ୍ରାବ ଆରମ୍ଭ ହେବ ସେ ଆଉ ବନ୍ଦ ହେବନି?
0: ବନ୍ଦ ହେବନି।
1: ରୋଗୀଙ୍କୁ ଘରେ ରଖି ଚିକିତ୍ସା କରିହେବ ନା ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ?
0: ଆଜ୍ଞା, ଏଇଟା ବି ଆମେ କହିପାରିବା, ଘରେ ରଖିକି ବି ଆମେ ଚିକିତ୍ସା କରିପାରିବା, ଯେମିତିକି ଯଦି ଜ୍ୱର ଯୋଉ ହଠାତ୍ କରି ଜ୍ୱର ହେଲା ଯୋଉଟାକି ଆମେ ଆମ ନିଜ ଅନୁସାରେ କଣ୍ଟ୍ରୋଲ କରିହେବ, ଯୋଉଟାକି ଆମେ ଡାକ୍ତର ପରାମର୍ଶରେ ପାରାସେଟାମଲ୍ କି ଅନ୍ୟ ମେଡିସିନ୍ ଆମେ ଖାଇକି ଯଦି କମେଇ ପାରିବା ତାହେଲେ ଆମେ ଘରେ ରହି ଚିକିତ୍ସା କରିପାରିବା, ଯୋଉଠିକି ହାତ ଗୋଡ଼ କି ଗଇଁଠି ଆମର ଯୋଉ ବ୍ୟଥା ହେଉଛି ସେଇଟା ଔଷଧ ଖାଇଲା ପରେ ବି କମିଯାଇପାରେ। ଦୁର୍ବଳ ଲାଗିବା ସେଇଟା ଆମେ ଯିଏ ରୋଗଗ୍ରସ୍ତ ଅଛି ତାକୁ ଆମେ ରେଷ୍ଟ କରିବାକୁ କହିବା, ଅଧିକ ପାଣି ପିଇବା, ORS ନେବା, ପଇଡ଼ ପାଣି ପିଇବା, ଏଇସବୁ ଜିନିଷ ନେଇକି, ଯେହେତୁ ଡେଙ୍ଗୁରେ ଡିହାଇଡ୍ରେସନ୍ ହେବାର ଚାନ୍ସେସ୍ ଥାଏ, ଯେହେତୁ ଆମେ ଯେଉଁଟା କୁହେ କି ରକ୍ତସ୍ରାବ ହେଉଛି, ପାଇଖାନା ହେଲା କି ପରିସ୍ରା କମିଯିବାଟା, ଯଦି ଆମେ ORS ନେଇ ବା ପାଣି ପିଇକି ଯଦି ରେଗୁଲାର ଏଟାକୁ ମେଣ୍ଟେନ୍ କରିବା ତାହେଲେ ଆମେ ଘର ଚିକିତ୍ସା ବି କରିପାରିବା। ଆଉ ଅଛି ଲକ୍ଷଣ ଯେଉଁଠିକି ଆମେ ହସ୍ପିଟାଲ ଯିବା ଆମର ବାଧ୍ୟ ହୁଏ, ସେଇଟା ହେଉଛି ହଠାତ୍ କରି ଜ୍ୱର କମୁନାହିଁ, ଯେଉଁ ମାଢ଼ିରୁ ବା ପାଇଖାନାରୁ ବା ପରିସ୍ରାରୁ ଯଦି ରକ୍ତ ସ୍ରାବ ହେଉଛି ସେଟା ଯଦି କମିନାହିଁ, ଆଉ ହଠାତ୍ କରି ମୁଣ୍ଡ ବୁଲେଇବା, ଅଚେତ ପଡ଼ିଯିବା, ସେଥିରେ ଆମେ ହସ୍ପିଟାଲ ନେବା ଆମର ଏମର୍ଜେନ୍ସି ପଡ଼େ, ସେଇଟା ଆମେ ବାଧ୍ୟ ହୁଏ।
1: ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ପାଇଁ କ'ଣ ଚିକିତ୍ସା ରହିଛି?
0: ଚିକିତ୍ସା କହିବାକୁ ଗଲେ ଆମେ ଯେତେବେଳେ ଦେଖୁଛେ ଯେ ଜ୍ୱର କମ୍ ହେଉନି ତାହେଲେ ଆମେ ପାରାସେଟାମଲ୍ ପ୍ରେସ୍କ୍ରାଇବ୍ କରୁଛୁ।
1: ଆଜ୍ଞା।
0: ଆଉ ଆଇବୁପ୍ରୋଫେନ୍ ଆସ୍ପିରିନ୍ଟା ଆମେ ଡାକ୍ତରଙ୍କ ପରାମର୍ଶ ନେଇକି ହିଁ ଦିଆଯାଏ, ନିଜ ଅନୁସାରେ ମନ ଇଚ୍ଛା କରିକି ଆମକୁ ଜ୍ୱର ହେଇଛି ବୋଲି ଆମେ ଔଷଧଟା ଖାଇବୁ ସେଟା ଆମର ହେଉଛି ଯେ ଆମେ ତାକୁ ଆଭଏଡ୍ କରିବା ଯେତେ ଆମେ ଏଡ଼େଇ ପାରିବା।
1: ଡେଙ୍ଗୁରୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର କୌଣସି ଏମିତି ଯୋଜନା ଅଛି ଯେଉଁଥିରେ ସାଧାରଣ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଉଛି?
0: ଆଜ୍ଞା, ଯଦି ଆପଣ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଯାଆନ୍ତି ତାହେଲେ ଆପଣଙ୍କର ଏମର୍ଜେନ୍ସି କଣ୍ଡିସନ ଅନୁସାରେ ଯେଉଁ ଡେଙ୍ଗୁ ଜ୍ୱରରେ ଆପଣଙ୍କୁ ଆଡମିଟ୍ କରାଯିବ ସେଇ ଅନୁସାରେ ଆପଣଙ୍କୁ ଚିକିତ୍ସା ପ୍ରଦାନ କର।
1: ଆମ ଘରର କେଉଁ ସବୁ ସ୍ଥାନରେ ଡେଙ୍ଗୁ କରାଉଥିବା ମଶାର ବଂଶ ବୃଦ୍ଧି ହୋଇଥାଏ?
0: ଭଲ ପ୍ରଶ୍ନ ପଚାରିଲେ। କହିବାକୁ ଗଲେ ମୁଁ ଆପଣଙ୍କୁ କହିବି ଯେ ମଶାକୁ ଆଗ କେମିତି ଚିହ୍ନଟ କରିବେ, ଆଉ ଚାହିଁବି ଯେ କେମିତି ମଶାର ବଂଶବୃଦ୍ଧି ହେଉଛି। ମଶା ନା ଆପଣ ଜାଣିଲେ ଯେ ଏଡିସ୍ ଏଜିପ୍ଟି ମଶା, ଆଉ ତା ପୁରା ଶରୀରଟା ପୁରା କଳା ହେଇଥାଏ, ତା ଗୋଡ଼ ଆଉ ଶରୀରରେ ଧଳା ଧାଡ଼ି ହେଇକି ଥାଏ। ଯୋଉ ମଶାର କାମୁଡ଼ିବା ସମୟଟା ହେଉଛି ସକାଳେ ଆଉ ସନ୍ଧ୍ୟା ପୂର୍ବରୁ, ସେଇ ସମୟରେ ଯଦି ଆମେ କିଛିଟା ସାବଧାନତା ନିଏ ତାହେଲେ ଆମେ ଏଇ ରୋଗଠୁ ଆମେ ବଞ୍ଚିପାରିବା। ଆଉ କହିବା ପାଇଁ ଚାହିଁବି ଯେ ଏଇ ମଶାର ବଂଶବୃଦ୍ଧି ହେଉଛି ସଫା ପାଣିରେ, ଯେମିତି ଘରେ ବା ଘର ପାଖରେ ଯୋଉ ନାଳି ହେଲା ବା ଯୋଉ ସ୍ଥାନରେ ପାଣି ଜମିବାର ସମ୍ଭାବନା ଅଛି ସେଇଠି ମଶା ବ୍ୟାପେ।
1: ଏଇ ଯେମିତି ଘରର ବାସନ କୁସନ, ଫ୍ରିଜ୍, ଟ୍ରେ କିମ୍ବା ଫୁଲ କୁଣ୍ଡ, ଏମିତି ସାଧାରଣତଃ ଏଇ ସବୁ
0: ସ୍ଥାନରେ ପାଣି ଜମା ଥାଏ, ଯୋଉଟା କି ଆମେ ପ୍ରତିଦିନ ଏଇ ବର୍ଷା ସମୟରେ

0: କରି ଯୋଉ ଆମର ଡେଙ୍ଗୁ ହେବାର କାରଣ ଏଡିସ୍ ମଶା ରହିଛି ତାକୁ ତାର ବଂଶବୃଦ୍ଧି ନ କରିବା ପାଇଁ ଆମେ ଚେଷ୍ଟା କରିବା। ଗର୍ଭବତୀ ମହିଳାମାନଙ୍କୁ ଯଦି ଡେଙ୍ଗୁ ହୁଏ ତାହେଲେ ଗର୍ଭସ୍ଥ ଶିଶୁ ଉପରେ ଏହାର କଣ ପ୍ରଭାବ ପଡ଼ିଥାଏ?
1: ହଁ, ନିଶ୍ଚୟ ପ୍ରଭାବ ପଡ଼େ। ଯେହେତୁ କହିପାରିବେ ଯେ ପ୍ରସବ ପୂର୍ବରୁ ଯଦି ଗର୍ଭବତୀ ମହିଳାକୁ ଡେଙ୍ଗୁ ହୋଇଛି ତ ସେହି ସମୟରେ ସେ ଯେଉଁ ପୋଷଣଟା ଶିଶୁଟା ପାଏ ସେଟା ଆମର କମିଯିବ। ଆଉ ଯେଉଁ କୁହାଯାଏ ଯେ ରକ୍ତ ସଞ୍ଚାରଣ ହେଉଛି ସେଟା ବି ଆମର ଗୋଟେ ପିଲା ପାଇଁ କମିଯାଏ। ତ ଶିଶୁ ଆମର ଅପରିପକ୍ୱ ହୋଇ ଜନ୍ମ ହେବ।
0: ଯଦି ପ୍ରସବ ପରେ ଡେଙ୍ଗୁ ହେଉଛି ମାଆଙ୍କୁ, ଯେହେତୁ ସେମାନେ ସ୍ତନ୍ୟପାନ କରାଉଛନ୍ତି ଶିଶୁକୁ, ତାର କୌଣସି ପ୍ରଭାବ ନବଜାତ ଶିଶୁ ଉପରେ ପଡ଼ିଛି
1: ନାହିଁ?
0: ଗର୍ଭାବସ୍ଥାରେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ କଣ ସବୁ ସତର୍କତା ଆପଣାଇବା ଜରୁରୀ ସେଥିପାଇଁ?
1: ଆଜ୍ଞା, ଯେହେତୁ ଆମେ ଜାଣିଲେ ଯେଉଁ ଏଡିସ୍ ମଶା ଯେଉଁ କାମୁଡ଼େ ସେଟା ଆମର ସକାଳେ ଆଉ ସନ୍ଧ୍ୟା ପୂର୍ବରୁ, ତ ସେହି ସମୟରେ ବା ଦିନସାରାରେ ବି ଆମେ କହିପାରିବା ଯେ ଗର୍ଭବତୀ ମହିଳା ବା ଶିଶୁ ଦୁଇ ଜଣଙ୍କୁ ଆମେ ଗୋଟେ ମଶାଦାନୀରେ ରଖିବା, ରିପେଲେଣ୍ଟ କ୍ରିମ୍ ଯେଉଁଟା କୁହାଯାଏ ସେଇଟା ଆମେ ଲଗେଇବା। ଯେଉଁ ଶିଶୁମାନେ 2 ବର୍ଷର ତଳେ ମାନେ ଯାହାର ବୟସ ମାନେ 2 ବର୍ଷର ଛୋଟ ପିଲା ସେମାନଙ୍କୁ ଆମେ ମଶାଦାନୀରେ ରଖିବା, କିନୁ ଯେଉଁ ଶିଶୁମାନେ ବା ପିଲାମାନେ 2 ବର୍ଷର ଅଧିକ ବୟସର ସେମାନଙ୍କୁ ଆମେ ମଶାଦାନୀ ଆଉ ରିପେଲେଣ୍ଟ କ୍ରିମ୍ଟା ଲଗେଇବା ପାଇଁ ଆଡଭାଇସ୍ କରିବା।
0: ବଡ଼ମାନଙ୍କୁ ଡେଙ୍ଗୁ ହେଉଛି ଯେତେବେଳେ, ଆପଣ କହିଲେ ଯେ ମାରାତ୍ମକ, ଜୀବନ ପ୍ରତି ବିପଦଜନକ, ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ଛୋଟ ପିଲାଙ୍କ କ୍ଷେତ୍ରରେ ଡେଙ୍ଗୁ କେତେ ବିପଦଜନକ ଏବଂ ବଡ଼ମାନଙ୍କ କ୍ଷେତ୍ରରେ କେତେ ବିପଦଜନକ କି ସମାନ?
1: କହିବା ପାଇଁ ଚାହିଁବି ଯେ ଶିଶୁମାନେ ହୁଅନ୍ତୁ ବୟସ୍କ ମଣିଷ ହୁଅନ୍ତୁ, ସେମାନଙ୍କ ପାଇଁ ଯେହେତୁ ପ୍ଲେଟଲେଟ୍ କାଉଣ୍ଟ ଯଦି ଆମେ କହିବା, ପ୍ଲେଟଲେଟ୍ କାଉଣ୍ଟ ହେଉଛି ଯଦି 1.5 1.5-1.5 4,000 ଭିତରେ ଥାଏ ତାହେଲେ ଏଇଟା ନର୍ମାଲ କାଉଣ୍ଟ ଆମେ କୁହେ। ଆଉ ତାଠୁ ଯଦି କମିଯାଏ, 1.5 ଯଦି କମିଯାଏ ମାନେ 1,00,000 ହେଇଯାଉଛି, ତାହେଲେ ସେଟା ବି ଆମେ କହିବା ଯେ ଡାକ୍ତରଙ୍କୁ ଦେଖେଇବାର ସମୟ ଆସିଛି। ତାପରେ 50,000 ହେଲା ତ ନିହାତି ଆମକୁ ଔଷଧ ନେବାକୁ ପଡ଼ିବ। ଆଉ ଯଦି 20,000 ହେଲା ତାହେଲେ ଆମକୁ ହସ୍ପିଟାଲ ଯାଇ ସେଠି ଆଡମିଟ୍ ହେଇ ସେଠି ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଅନିବାର୍ଯ୍ୟ ହୋଇଯାଏ।
0: ପରିବାରର କେହି ଡେଙ୍ଗୁରେ ଯଦି ଆକ୍ରାନ୍ତ ହେଲେ, ମହିଳାମାନେ ତାଙ୍କର ଖାଦ୍ୟପେୟ ଏବଂ ସେବା ଯତ୍ନରେ କେଉଁ ସବୁ କଥା ମନେ ରଖିବା ଉଚିତ?
1: ଏଇଟା ବହୁତ ଜରୁରୀ ଯେ ବ୍ୟକ୍ତି ଯଦି ଡେଙ୍ଗୁ ଆକ୍ରାନ୍ତ ହୋଇଯାଇଛି ତ ସେହି ସମୟରେ ଯତ୍ନ ନେବାଟା ହେଉଛି ଯେ ସାଧା ସରଳ ଖାଇବା, ମସଲା ତେଲ ଏସବୁ ଜିନିଷ ଏଡ଼ାଇବେ, ଆଉ ପଇଡ଼ ପାଣି ORS ଆଉ ସାଧା ପାଣି ନିୟମିତ ପିଇବେ, ଆଉ ଡାଲି ଖେଚୁଡ଼ି ଭାତ ଆଉ ସିଝା ଜିନିଷ ଯେତେ ଅଛି ସେହି ସମୟରେ ଏଇଟା ଖାଇବା ଉଚିତ, ଯେଉଁଟାକି ଧୀରେ ଧୀରେ ଯେଉଁ ଜ୍ୱର ବା ଯେଉଁ ବ୍ୟଥାରେ ଆମେ ଗ୍ରସିତ ହେଇଛୁ ସେଟା ଆମର କମିଯିବ, ଆଉ ଯେଉଁ ରକ୍ତସ୍ରାବ ହେଉଛି ସେଟା ବି ଆମର ହ୍ରାସ ପାଇବ।
0: ଆପଣ ତ କହିଲେ ଯେ ମଶା ଯୋଗୁଁ ଡେଙ୍ଗୁ ହୁଏ, ମଶାରୀ ବ୍ୟବହାର କରିବା ପାଇଁ ମହିଳାମାନେ ବା ମାଆମାନେ ଛୋଟ ପିଲାଙ୍କୁ ମଶା କାମୁଡ଼ାରୁ ବଞ୍ଚାଇବା ପାଇଁ ମଶାରୀ ତ ଦେବେ, କିଛି ବିଶେଷ ଧରଣର ପୋଷାକ ପିନ୍ଧିବା ପାଇଁ ମଧ୍ୟ ଅଛି କି ନିୟମ?
1: ଆଜ୍ଞା, ଆମେ ଜାଣିଲେ ଯେ ମଶା ଆମର ସକାଳେ ଆଉ ସନ୍ଧ୍ୟାବେଳକୁ କାମୁଡ଼ନ୍ତି, ସେହି ସମୟରେ ଚାହିଁବା ଯେ ଯେଉଁ ପୋଷାକଟା ଆମର ହୁଏ ସେଟା ପୁରା
0: ଢାଙ୍କିକି
1: ରହିବ, ସାଦା କପଡ଼ା ପିନ୍ଧିବେ ଆଉ ସୂତା କପଡ଼ା ପିନ୍ଧିବେ।
0: ଆଜ୍ଞା, ଏଇଟା ଆମର ଗୃହିଣୀମାନେ ନିଶ୍ଚିତ ଭାବରେ ମାଆମାନେ ଶୁଣିଥିବେ ଆଉ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ଆମେ ଆଶା କରୁଛୁ। ଅନେକ ସମୟରେ ଜ୍ୱର ହେଲେ ଲୋକେ ନିଜ ମନରେ ଔଷଧ ନେଇ ଯାଆନ୍ତି, ଆପଣ ମଧ୍ୟ ଏ ଟିକେ ଆଗରୁ ତାକୁ କହିଲେ, ମନକୁ ମନ ଯେତେବେଳେ ପେନ୍ କିଲର ବା ଆଣ୍ଟିବାୟୋଟିକ୍ ଖାଇ ଦେଉଛନ୍ତି, ଡେଙ୍ଗୁ ସମୟରେ ଯଦି ଏମିତି କିଛି କରିବେ ତାହେଲେ ତାହା କେତେ ବିପଦଜନକ ହେବ?
1: ଦେଖନ୍ତୁ, ଆଣ୍ଟିବାୟୋଟିକ୍ସଟା ହେଉଛି ଯେ ଏଇଟା ଯେହେତୁ ଭାଇରସ୍ ଦ୍ୱାରା ହେଉଛି, ଏଡିସ୍ ଇଜିପ୍ଟି ମଶା ଭାଇରସ୍ କ୍ୟାରି କରୁଛି, ତ ସେଇଟା ଗୋଟେ ଭାଇରାଲ ଫିଭର ହେଉଛି, ଭାଇରାଲ ଫିଭର, ତ ସେ କ୍ଷେତ୍ରରେ କହିବାକୁ ଗଲେ ଆଣ୍ଟିବାୟୋଟିକ୍ ନିଜଟା ଖାଇଦେବାଟା ଭାଇରସ୍ ଉପରେ କିଛି କାମ ଦିଏନି। ଆଉ ନିଜେ ପାରାସିଟାମଲ ଆଣ୍ଟିବାୟୋଟିକ୍ ଖାଇବାଟା, ଯେହେତୁ କହିବା ପାଇଁ ଚାହିଁବି ଯେ କେଉଁ ବି ଜ୍ୱର ହଉ, ଖାଲି ଡେଙ୍ଗୁ ଜ୍ୱର ନୁହଁ, ଯେଉଁ ବି ଜ୍ୱର ହଉ ନିଜ ଅନୁସାରେ ଖାଇବାଟା, ଯେହେତୁ ଆମେ ଜାଣିନେ ଆମକୁ କେଉଁ ରୋଗ ହେଇଛି, ତ ଡାକ୍ତରଙ୍କ ପରାମର୍ଶ ନେବାଟା ହିଁ ସବୁବେଳେ ଶ୍ରେଷ୍ଠ।
0: ନିଶ୍ଚିତ ଭାବରେ।

ତାହେଲେ ଶ୍ରୋତା ଭଉଣୀ, ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ କଳ୍ପଲତା କାନନଗୋ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ, ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ।
1: आदाब, ये आकाशवाणी है, खबरों के साथ मैं असलम बेग। वज़ीर-ए-आज़म नरेंद्र मोदी ने अमरनाथ यात्रा को मुल्क की रूहानी रिवायत और सकाफती इत्तेहाद को एक लाफानी बाब करार दिया है। उन्होंने अकीदतमंदों को मुबारकबाद दी है। वजीर खजाना
2: आकाशवाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ

0: ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ୍ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ उतना ही आप अच्छा नेतृत्व दे पाएंगे और ये विधानसभा के इस नेतृत्व से ही राज्य का नेतृत्व निकलता है, देश का नेतृत्व निकलता है।
0: अपन माने संवाद सुनुछंती आकाशवाणी रु। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା

0: ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग।
0: ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner with India's journey towards Vikasit Bharat 2047, calls for strengthening India-France strategic partnership. Two-day orientation program for newly elected members of Legislative Assembly begins in West Bengal. India steps up humanitarian assistance to earthquake-hit Venezuela under Operation Amistad. Nearly 2,600 people died, thousands still missing. IMD issues red alert for heavy to very heavy rainfall over Gujarat, Goa, Madhya Maharashtra, Odisha and parts of Madhya Pradesh till tomorrow. And in FIFA World Cup, Switzerland defeat Algeria 2-0 to reach round of 16 in Vancouver. Prime Minister Narendra Modi described the annual Amarnath Yatra as an eternal chapter in spiritual tradition and cultural unity of the country. He said the divine darshan of Baba Barfani is an unforgettable and deeply auspicious experience in the lives of millions of devotees. He also extended his greetings to devotees undertaking the annual Amarnath Yatra in Jammu and Kashmir. In a letter written to the pilgrims, the Prime Minister also urged devotees to take 5 resolutions during the pilgrimage. These include maintaining cleanliness throughout the yatra, strictly following all safety and administrative guidelines, supporting the local economy by spending at least 10% of their travel expenses on local products under the Vocal for Local initiative, gifting a sapling to a sibling on Raksha Bandhan to promote the Ek Ped Maa Ke Naam campaign, and carrying the spirit of nation first by performing their duties with honesty and contributing to the vision of a Vikasit Bharat. Meanwhile, the annual Sri Amarnath Ji Yatra, which began officially this morning, is proceeding smoothly from both Nunwan Pahalgam and Baltal routes. Thousands of yatris who left the base camps at first light are seen trekking along the tough terrain amid chants of Bam Bam Holi and Har Har Mahadev. More from our correspondent.
3: Brimmed the mountainous terrain and narrow passes, thousands of pilgrims are on their way to the holy cave shrine.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।

0: ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 35 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ, ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ତାରିଖରେ ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ

ପ୍ରକଳ୍ପକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନ ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଥମେ କହୋ ନା ପ୍ୟାର ହେ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଗୀତ ରଚନା ଇବ୍ରାହିମ ଆସିକ ସଙ୍ଗୀତ ରାଜେଶ ରୋଶନ

ଶ୍ରୋତା ବନ୍ଧୁ, ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ

ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086172557 IFSC SBIN 000005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ଏଥର ଶୁଣନ୍ତୁ କଥାଚିତ୍ର ମହବତର ଏହି ଗୀତଟି। ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଉଦ୍ଧବ, ମନୋହର ସେଠୀ, ସୋନାଲି ଭଟ୍ଟ ୱାଡେକର, ପ୍ରିଥା ମଜୁମଦାର, ଇଶାନ ଏବଂ ଶ୍ୱେତା ପଣ୍ଡିତ। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ନାମ ଯେତେ ଆକ୍କାଦାତ ଯେ ନାମେ ଦେଶ ଭାରତ ଇବଦ 1947 ମସିହା ଇନ୍ନେ ଅଗଷ୍ଟ ମାସ ତା 15 ତାରିଖ ନୁ ସ୍ୱାଧୀନ ମାଞ୍ଜିକିଚା ସ୍ୱାଧୀନ ମାଞ୍ଜା ପାଛିଲି ପାଛିଲି ସରକାର ଗଠନ ମାଞ୍ଜା ଆର୍ ନାମ ଏକାନିକିରି ନାମାନ ଚାଲାବତ୍ ଆଦିଗେ ଲଗାନ ସରକାର ଆଜି ଦାୟିତ୍ୱ ଅଚ୍ଚା ସରକାର ବାଜକୁ ନେତକା ନାମ ଗୁଠି ଆଲାର ଆ ସରକାର ବନ୍ ଗଡ଼ଚାର ଆଉ ସରକାରଗେ ଦାୟିତ୍ୱ ମାଞ୍ଜା ଯେ ନିଜର ଦେଶ ତା ଆଲାରଗେ ଏକାନେ ଭଲ ମାନ ଏକାନିକିରି ତମେ ଉନ୍ନତି ମାନ ଦେଶ ବୋଧ ଉନ୍ନତି କାମ ଆଦିଗେ ଲଗାନ ଚିନ୍ତା କାମଚାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଗୁଠି ତାଙ୍କେ ଏକାନୁ ଅଚିକିଚା ଆରୁ ହନ୍ୟ ବୋଧ ହେଲେ ଇ ସ୍ୱାଧୀନ ମାଞ୍ଜିକା ପରେ ପରେ ବାଢ଼େଟି ଅନ୍ଟା ପଦକ୍ଷେପ ଅଚ୍ଚା ସରକାର ଯେ ଇ ଚାଷ ବାସ ବୋଧ ଏକାନିକିରି ଆଗ୍ଲିକ ଚାଷୀ ଗୁଟିଆର ଏକାନିକିରି ଉନ୍ନତି କାମର ଚାଷ ବୋଧ ଆହୁରି ଏକାନିକିରି ଜୋରଦାର ମାନ ଆଦିଗେ ଲଗାନ ଅଣ୍ଟା ଗୁରୁତ୍ୱ ଚିଚା ଆରୁ ଇଦାନ ଜୋର ଚିଚକିଚା ଚାଷ ବାସ ବନ୍ ଆରୁ ଆରୁଣ୍ଟା କଥା ଯଦି ନାମ ତେଙ୍ଗତ ହେଲେ ନାମ କୁଣ୍ହା ଆଲାତ ନାମେ ପୁରୁଖାର ଗୁଠି ଆଗ୍ଲି ହାରବୁନୁ ରାଲିଆର ବାନାର ମାଲା ହେଲେ ବି ନାମ ହାରବୁନୁ ନିର୍ଭର କାମାଲକାତ ହାରବୁନ୍ ତା ଯାହା ଦାରବୁ ହାଖରାଲିଆ ଆଦାନ ଅନ୍ଦ୍ରାଲକାତ ଆରୁ ମହାଲକାତ ଆରୁ ନାମେ ଜିଆବନ ଆଗ୍ଲି ଆଗ୍ଲି ହୁଆଲକାତ ନାମେ ଜୀବନ ଜୀବିକାଗେ ଲଗାନ ନାମ ଚାଷ ବି କାମକାତ ଆରୁ ଚାଷ ବନ୍ ଅଣ୍ଟା ନାମେ ଜୀବିକା ହିସାବନୁ ଅଚକାତ ତା ଇ ଚାଷ କାମନା ବୋଧ ଯେନ୍ତା ନାମେ ଅଣ୍ଟା ବୃତ୍ତି ମାଞ୍ଜା ତାଙ୍କେ ସାଙ୍ଗେ ସାଙ୍ଗେ ସରକାର ବି ଯେନ୍ତା ଇ ଚାଷ ବନ୍ ଗୁରୁତ୍ୱ ଚିଚା ଆରୁ ଆକୁନ୍ ଭି ନାମ ଚାଷବାସ ନାନାଲ ଦାତ ଥୋଡ଼େ ବହୁତକେ ଇନୁ ନାମ ପାଠକାତ ଲେଖକାତ ବୋଲିକିରି ନାମ ଚାକିରି ବାକିରି ଅଣ୍ଟଣ୍ଟା ନାନାଲ ଦାତ ହେଲେ ବି ନାମେ ପାଦା ଗୁଠିନୁ ଚାଷ ଟିକେ ମାରିଲା ହେଲେ ନାମେ ଜୀବିକା ବୋଧ ମାରିଲା ଚାଲୁରୁ ବୋଧ ଆରୁ ତେଙ୍ଗଥି ତା କଥା ମାଞ୍ଜା ଯେ ନାମେ ଇ ଅଞ୍ଚଲ ଯେନ୍ ଅଞ୍ଚଲନୁ ଉଠି ନାମେ କୁଣା ସମ୍ପ୍ରଦାୟର ଆତଲନାର ଆର୍ ହି ବିଶେଷ କରି ଚାଷବାସ ନାନାଲନାର ଆରୁ ହନେ ଏର ଥିଲେ ଚାଷବାସ ଯଦି ବତ୍ ହେଲେ ଇ ହେସୁ ଚାଷ କାମନା ବୋଧ ବଢ଼େଇଟେ ଜିନିଷ ତୁ ହେସୁ ସାଙ୍ଗେ ଇ ପନିପରିବା ବି ଟିକେ ଟିକେ କାମାଲନାର ତା ଇ ଚାଷ ଯେନ୍ ରାଚା ନାମେ ଆତଲି ବାତା ଚାଷ

0: ନାମ ଗୋଟେ ଯେନ୍ ସମ୍ପ୍ରଦାୟର କୁଣା ସମ୍ପ୍ରଦାୟ ଚାଷ କାମାଲ ଦାତ ବିଶେଷ କରି ଯଦି ନାମେ କଥା ନାମ ଯଦି ନାମ ଆଲୋଚନା କାମ ଥିଲେ ହେଲେ ଚାଷ ଆଉ ଚାଷୀ ବୋଧ ହେଲେ ନାମେ ହାଲୁଖୁଣି ନାମେ ହାଜୁ ଆରୁ ନାମେ ଆଲାର କୁଣା ଆଲାର ଏକା ନେଇକିରି ଚାଷ କାମାଲିଆର ଆରୁ ଆକୁ ଏକା ନେଇକିରି ଚାଷ କାମାଲନାର ଆରୁ ଇ ଚାଷ ବନ୍ଦ ନେଇକିରି ନାମେ ଭବିଷ୍ୟତ ବୋଧ ଏକାନେ ମାନ ଇ କଥାନ୍ ଟିକେ ଆଲୋଚନା କାମାଗି ଲାଗାନ୍ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତଲନାର ଆର ମାନାଲନାର ଜଗଦୀଶ ଧାନ ତା ବିଶେଷ କରି ଏକାନେ ଏକାନେ ତମ ନାଲ୍କୁ କାମାଲିଆର ଏକାନେ ତମେ ନାଲ୍କୁ ରାଜା ଆଉ ଏକାନେ ଇ ଚାଷବାସ୍ଗେ ମିଆଁ ତମ ଚାଷୀ ଗୁଠିଆରିନ୍ ତେଙ୍ଗାଲିଆର ଏନ୍ଦିର ବାତିଆଲିଆର ସରକାରଗେ ଏନ୍ଦିର ଏନ୍ଦିର ଯୋଜନା ରାଜା ଇ ବାବଦନୁ ଏତକା ଆଲୋଚନା କାମର ତାବାରାର ତାମାନ ନାମ ସ୍ୱାଗତ ନାନତ ଧାନ ଆଜ୍ଞା ଜୁହାର
1: ଆଜ୍ଞା ଜୁହାର
0: ନାମେ ଯେନ୍ ପରମ୍ପରା ରାଜା ଚାଷ ପରମ୍ପରା ବୋଧ ଆବଦ ନାମ ନାମେ ସମ୍ପ୍ରଦାୟରେ ଦେଖାମ ଥିଲେ ବାରାନାର ଆଉ ନିମ୍ ହିଁ ନାମେ ସମ୍ପ୍ରଦାୟ ଏନ୍ତା ଆହ୍ଲାରଣ୍ଟା ଆରୁ ଇ ଚାଷବାସ ବିଷୟନୁ ନିମ୍ ପାଠ ସାଠ ପାଢ଼ିକିରି ହୁ ବିଭାଗନୁ ନାଲ୍କୁ ନାଞ୍ଚକାଦାର ଆରୁ ନିମେ ବି ଅନେକ ଇ ବିଷୟନୁ ଦଖଲ ଲାଥିଲି ଆକ୍କାଦାର ତା ପହଲା କଥା ଯେ ନିମ୍ ଏକା ନେଇକିରି ଇ ଚାଷ ବିଭାଗନୁ ଚାକିରି ବାକିରି ହାକ୍କାର ଇ କଥା ଟିକେ ତେଙ୍ଗର
1: ଆଜ୍ଞା ନାମେ ଜଗଦୀଶ ଧାନ ଆଡ଼ପା ମନାଲି ପୁରାବାଡ଼ି ବ୍ଲକ କୁଚିଣ୍ଡା ଜିଲ୍ଲା ସମ୍ବଲପୁର 2084 ନୁ ଯେନ୍ କୃଷି ବିଭାଗନୁ ଇଣ୍ଟରଭ୍ୟୁ ଚିକାନ୍ ଇଣ୍ଟରଭ୍ୟୁ ଚିକିରି ବଲାଙ୍ଗୀରନୁ ଟ୍ରେନିଂ ଅଛିକାନ୍ ଟ୍ରେନିଂ ବର୍ଷେ ଅଛିକାନ୍ ତାର୍ପରେ ସେ ଭିତରେ ହେଁ 40 ବର୍ଷ ଭିତରେ ଭିନ୍ନ ଭିନ୍ନ ଜାଗାନୁ ଏନ୍ ନାଲ୍କୁ କମିଚିକାନ୍ ଅଧିକାଂଶ ସମୟ ଏନ୍ ଆଦିବାସୀ ଏରିଆନୁ କମିଚିକାତା ନାଲ୍କୁ ପହଲେ ହେଁ ନାଲ୍କୁ ରାଜା ବଫେଇ ଯେନ୍ଟାକି ନାମେ ଆଦିବାସୀ ଏରିଆ ତାଙ୍କ ସାଙ୍ଗେ ଭଲ ସମ୍ପର୍କ ରାଜା ଭଲ ଚାଷବାସ କମାଲିଆର ତାର୍ପରେ ଏପରେ ଇଏନ୍ ବାର୍ଚିକାନ୍ କୁଚିଣ୍ଡା ଜମିନକିରା ପଞ୍ଚାୟତିଏ କୁସ୍ମି ପାଖେ ଜମିନକିରା ଆସାନ 10 ବର୍ଷରେ ରାଜକାନ ଆସାନ ନାମେ କୁଣା ସମାଜ ବେଶୀ ଆତନାର ଜମିନକିରା କୁକମ ରେଙ୍ଗାଲି ସାନମୁଣ୍ଡାଲି ବଣମୁଣ୍ଡାଲି ଏସବୁ ଜଲ୍ଦି ସେବନୁ ନାମେ କୁଣା ଗୋଟେ ଆତନାର ଆର୍ ବେଶୀ ମାର୍ଚି ଚାଷ କମାଲିଆର ମାର୍ଚି ଚାଷନୁ ରୋଗ ପୋକ ବେଶୀ ଲଗାଲିଆ ଆ ବିଷୟନୁ ଏନ୍ ଯାହା ପାଟକାଞ୍ଚିକାନ ଆସାନ ଏନ୍ ହେଙ୍ଗେ ଅଭିଜ୍ଞତା ବନ୍ ଆସାନ ପୁରେ କମିଚିକାଞ୍ଚିକାନ 10 ବର୍ଷ ଭିତରେ ଚାଷୀ ଗୁଠିଆର ଯେତିକି ଲାଭବାନ ଅଚକାନାର ଆକୁଞ୍ଜୁଟି ବି ନେଙ୍ଗାନ ମନେ ହେବଡ଼ାନାର ଯେନ୍ଟାକି ଏକରେ ଚାଷ ଯଦି କାମର ଅଣ୍ଟା ଚାଷୀ ଦେଶୀ ଲଙ୍କା ସୁନିଶ୍ଚିତ 8 କୁଇଣ୍ଟାଲ ତି 10 କୁଇଣ୍ଟାଲ ଆସାନ ଆଖାଲିଆର ରୋଗ ପୋକ ଯାହା କିଛି ଲଗାଲେ ଆଦାନ ସମାଧାନ କାମାଲକାନ କାମିକିରା 10 ବର୍ଷ ଆସାନ ପୁରିଆ କିରା ପରେ ପରେ ଏଙ୍ଗାନ ପ୍ରମୋସନ ଅଣ୍ଟା ଚିଚାର ଉପର ପାହାଗେ ଚିଚାର ଇଏନ୍ ମୁଙ୍କାନ କିରକାନ କୋରାପୁଟ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ରାଜକାନ 3 ବର୍ଷ ତାର୍ପରେ ଆସାନ ବି ଗଣ୍ଡ ସମାଜ ଆସାନ ରାଚା ରାଚାର ଗଣ୍ଡ ସମାଜ ସାଙ୍ଗେ ବି ଏନ୍ ଜଡ଼ିତ ରାଜକାନ ଆସାନ ଉଲି ଚାଷ କାମାଲିଆର ହେସୁ କାମାଲିଆର ମକା କାମାଲିଆର କପା କାମାଲିଆର ଆଉ କପା ଚାଷ ବି ଏନ୍ ଆସାନ ତମେ ସାଙ୍ଗେ ବଢ଼ିଆ ସମ୍ପର୍କ ଭଲ ତମେ ଉତ୍ପାଦନ କାମଚାର ଯାହା କିଛି ଦରକାର ଯେନ୍ ଚିଆଲକାନ 3 ବର୍ଷ ପରେ ପରେ ପରେ ଏନ୍ ମୁଙ୍କାନ ବାର୍ଚିକାନ କୁଚିଣ୍ଡା କୁଚିଣ୍ଡା 3 ବର୍ଷ ରାଜକାନ ତାର୍ପରେ କିରକାନ ଜମେନକିରା ବ୍ଲକ ଜମେନକିରା ପରେ ଟୋଟାଲ ନାମେ ଆଦିବାସୀ ଏରିଆ କୁଣା ଆତଲାର ଗଣ ଆତଲାର ଭୂଇଁଆ ଆତଲାର କନ୍ଦ କୁଳିଗରେ ସବୁ ଆତଲାର ତମେ ସାଙ୍ଗେ ହେଁ ଏନେ ସମ୍ପର୍କଟା ମଞ୍ଜାକରା ଯେ ଏଙ୍ଗାନ ଆସାନ୍ଗେ ପିଛରାଗି ଆତମ ମାରିଲା ଆକୁନ୍ ଜୁଟି ବି ତମେ ଚାଷ ବିଷୟରୁ ଆକୁନ୍ ପଚାରଲାର ଇନେ ଚାଷ କାମଚାର ହେଁଗେ ପ୍ରବଚନାନୁ ହେଁଗେ ଯାହା କିଛି ଜ୍ଞାନ ଆତଲି କା ସରକାର ଏଙ୍ଗା ଯାହା କିଛା ପାଠ ଜ୍ଞାନ ଆ ପାଠ ଏନ୍ ତମାନ ଚିଆଲକାନ ଆକୁନ୍ ଜୁଟି ବି ତାମ ଏଙ୍ଗା ଝୁରାଲାର ଅଣ୍ଟା ଚାଷୀ ସେ ଟ୍ରାକ୍ଟରଟା ଚିକୁନ୍ ମା ମାନି ପାୱାର ଲୁଣ୍ଟା ଚିକୁନ୍ ଲୁକୁମା ମାନି ବିହିନି ଥୋଡ଼େ ଚିକୁନ୍ ଲୁକୁନ୍ ମା ମାନି ତାଙ୍କେ ଦରକାର ଚାଷ କମ ଚିକୁନ୍ ଆମକୁ ଟିକେ ଦରକାର ସେ ଭିତରେ ତାଙ୍କେ ବାଡ଼ ଟିକେ ଦରକାର ଇ ସବୁ ଜିନିଷ ହେଲେ ତାଙ୍କେ ସୁବିଧାନୁ ଆଖାଙ୍ଗସ୍
0: ତା ଇବନ୍ ତା ନିମ୍ ତେଙ୍କାର ଯେ କାନିକିରି ନିମ୍ ଇ ଚାଷ ବିଭାଗନୁ ଚାକିରି ନାଞ୍ଜିକାର ଆରୁ ଏକା ଏକା ଜାଗାନୁ କେରକାର ଆର୍ ଏକାନିକିରି ଆକୁ ବାର୍ଚକାର ନାମେ ୟା କୁଚିଣ୍ଡା ଅଞ୍ଚଳନୁ ନିମେ ଚାକିରି ବାକିରି ଚାଲରା ଆରୁ ନିମେ ଦିଗ୍ଦର୍ଶନୁ ଏକାନିକିରି ଚାଷୀ ଗୁଠିଆର ଚାଷ ନାଞ୍ଜାର ଆରୁ ତମ ଲାଭବାନ ମାଞ୍ଜାର ଆ କଥାନ୍ ତେଙ୍କାର ହେଲେ ନିମ୍ ଯେତେବେଳେ ଛୋଟେ ରାଜକାର ଚାଷବାସ ବନ୍ ନିମ୍ ଏକାନେ ଏରକା ଚିକାର ଆର୍ ହୁବା କେନ୍ ଚାଷବାସ ଏକାନେ ରାଜା

0: ଆରୁ ନିମ୍ ଯେତେବେଲେ ଚାକିରି ବାକିରି ନାଞ୍ଜକାର ଆଉ ଚାଷୀ ଗୁଠିଆର୍କେ ଚାହାନୁ କେରକାର ଆରୁ ଚାଷ୍ ଗେ ଲଗାନ୍ ବାତ୍ୟାସ୍କାର ଆଉ ଏକାନେ ପ୍ରସେସ୍ନୁ ଚାଷ୍ ନାଞ୍ଜାର ଆବଡ଼ାର ତ ଆ କଥାନୁ ଏନ୍ଦିର ଫରକ ଆଥିଲି
1: ଆଜ୍ଞା ତା ଜନ୍ମ 1962 ସାଲ୍ 10 ବରଷ ତ କେହିଁ ବୁଆ ସାଙ୍ଗେ କୁଦ୍ଦାଲକାନ୍ ତାନ୍ ଗହଲା ହଲିଆ ସେନ୍ ବି ଗହଲା ପାଛିଲି ପାଛିଲି କୁଦ୍ଦାଲକାନ୍ ଉକ୍ତାନ୍ ଧାରାବାଦାସ ଧାରଦାନ୍ ଘାଡ଼େ ଘାଡ଼େ ଧାରି ଧାରିକିରି ହେଙ୍କେ ଟିକେ ଆଗ୍ରହ ବାର୍ରା ଉକ୍ତା ଦେନ୍ଦେତ୍ ପାକ୍ସି ଦେନ୍ଦେତ୍ ଆକ୍କାନ୍ ଇନ୍ନାଗିରେ ତାଙ୍ଗେ ସାଙ୍ଗେ ହାରାହାରି 10-15 ବରଷ କୁଦ୍କାନ୍ ଚାଷ୍ ବି କାମଚିକାନ୍ ଚିଡ଼କି ବି ଚେରକାଞ୍ଚକାନ୍ ହେଲେ ଆକୁ ନେରାଲାନ୍ ଯେ ଆ ଉକ୍ତା ମାଲ୍ଲାଦିନ୍ କା ପାକ୍ସି ମାଲ୍ଲାଦିନ୍ କା ଓଇଧି ମାଲ୍ଲାଦିନ୍ ତାର୍ ଭିତରେ ଆକୁ ଯଦି ହାଲୁକି କେରକାର ବାକୁନ୍ ଟିଫିନ୍ ନୁ ମାଣ୍ଡି ଯୋଡ଼େ ହୁଆ ଚାଲାର ନିଜର ମା ଏକନା ହଉ କା ନିଜର ମା ବୁଆର ହଉ କିନ୍ତୁ ଆଗ୍ଲି ମା ଗୁଠିଆର କା ବୁଆ ଗୁଠିଆର ଏଙ୍ଗ ଦାସ କେରକା ଦାସ
0: ହାଲୁକି
1: ଆସାନ୍ ତୁମାନୁ ମାଣ୍ଡି ଜଗଡ଼ାର କାଲିଆର ଆର୍ ତୁମାନୁ ହାଡ଼ଖୁ ଆଥା ଟିକେ ହାଇକା ମାର୍ଚି ଅଣ୍ଟା ଆଉ ତେତଲେ ଟିକେ ଆଉ ଓଲି ଅଣ୍ଟା ଜିଆଲିଆର ଆନୁ ଏନ୍ତା ସୁନ୍ଦର ଲାଗାଲେ ଯେ ମହାମସ୍କୁଲ କିନ୍ତୁ ଆ ସବୁ ଜିନିଷ ବୋଧ ଆକୁନ୍ ଲିଭ୍ରା କରା ଦେନ୍
0: ତାକୁ ବୋଧ ମନେ ଖାତ୍ରି କା ମାରିଲା
1: ଆକୁନ୍ ଖାତରାଲି ଗୋ ହେଲେ ଅନ୍ୟ ଜିନିଷ ବୋଧ ଆକୁନ୍ ମା ଆଖରି ତୁମା ମାଲ୍ଲାଦିନ ହାଡ଼ଖୁ ଅଥା ମାଲ୍ଲାଦିନ ଆଗ୍ଲି ତା ଉକ୍ତା ମାଲ୍ଲାଦିନ ପାକ୍ସି ମାଲ୍ଲାଦିନ
0: ଆଗ୍ଲି ହନେ ନାମ ପାରମ୍ପରିକ ଯେନ୍ ଚାଷ ପଦ୍ଧତି ରାଚା ଆରୁ ଏକା ଏକା ଦେ ଲାଗାଲିଆ ଆଦାନ ନାମ ବ୍ୟବହାର କମାଲକାତ ଆରୁ ଚାଷବାସ ନାନାଲିଆର ନାମେ ପୁରୁଖା ଗୁଠିର ଆଉ ହନେ ବୋଧ ହେଲେ ତା ନାମେ ହାରବୁନ୍ ତା ଯେନ୍ କାଙ୍କୁ ହାକରାଲିଆ କା ମାନ୍ନୁ ହାକରାଲିଆ ଆନୁନ୍ ତା ଉକ୍ତା ପାକ୍ସି ନାନାଲିଆର ହେଲେ ଆକୁନ୍ ସରକାର ଚିନ୍ତା ନାଞ୍ଜା ଯେ ଭଲ ଭଲ ଜ୍ଞାନ କୌଶଲ ମାନେ ପ୍ରୟୋଗ କାମର ଆରୁ ଉତ୍ପାଦନ ବନ ବାଢ଼ାବର ବୋଲିକିରି ଚିନ୍ତା ନାଞ୍ଜା ଆରୁ ଟ୍ରାକ୍ଟର ପାୱାର ଟିଲର ଇନେ ଗୁଠି ଯନ୍ତ୍ରପାତି ବନ ବ୍ୟବହାର କାମା ବୋଲିକିରି ଚାଷବାସ କାମା ବୋଲିକିରି ତେଙ୍ଗିଆ ତା ଇନୁ ନାମେ ଚାଷବାସ କାମିକିରି ନାମେ ଉତ୍ପାଦନ ବୋଧ ବାଢ଼ିକିଛି କା ଏକାନେ ଆଗ୍ଲିନ୍ତା ନୁ ଯଦି ନାମ ତୁଳନା କାମ ଥିଲେ ଏକ ତା ପ୍ରଡ଼କ୍ସନ୍କେ କଥାଦୁ ଦୁଇ ନମ୍ବର ଯଦି ଗୁଣବତ୍ତା ବନ ବୋଧ ଆଗ୍ଲିନ୍ତା ଯେନ୍ ହେସୁ କା ତିହାଲ ମାନାଲିଆ ଏକାନେ ରାଚାରୁ ଆକୁନ୍ତା ଯେନ୍ ଉତ୍ପାଦନ ମାନାଲି ଆଦିଗେ ତାଙ୍କେ ଗୁଣବତ୍ତା କା କ୍ୱାଲିଟି ବୋଧ ଏକାନେ ଆରୁ ତାଙ୍କେ ଡିମାଣ୍ଡ ଏକାନେ ଇ କଥା ବନ ନିମ୍ ଯେତେବେଳେ ଚାଷବାସ ବିଷୟ ନୁ ନିମ୍ ଯେନ୍ ଚାଷୀ କୁଠିଆରି ତେଙ୍ଗାଲକାର ବାକେନ୍ ଏକାନେ ତେଙ୍ଗାଲକାର କା ଏନ୍ଦିର ଇଦିଗେ ନିମେ ଅନୁଭବ ଆଥିଲି
1: ଯେତେବେଳେ ଆୟାଙ୍ଗ ବାର ଏ ଚାଷ କାମାଲକାନ୍ ତାଙ୍କେ ସାଙ୍ଗେ କାଲକାନ୍ ଆଉ ବାକେନ୍ ପୁଡ଼ୁଗୁନୁ ହେସୁ ହାକରାଲିଆ ପୁଡ଼ୁ ବାକୁନ୍ ଦୁଇ ଖାଣି ଟୁପାନୁ ଚିଆଲିଆର ଆଦା ପୁଡ଼ୁ କାମାଲିଆର କିନ୍ତୁ ଆକୁନ୍ ବସ୍ତା ପ୍ରଡ଼କ୍ସନ୍ ଆମଦାନୀ ଜହ ମଞ୍ଚ କିଛି କିନ୍ତୁ ହେସୁକେ ମାନ ମାରିଲା ଦିନ ଆଗ୍ଲି ଯେନ୍ ହେସୁ ଗୁଟି ଚିଆ ଖାତରାଲିଆ ଆ ହେସୁନ୍ ତାଇ ତିହାଲ ଢେକିନୁ ହସାଲିଆର ଆସ୍ତିନ୍ ଯେନ୍ ଗୁଣ ଗୁଟି ରାଚା ଆଦି ଆକୁନ୍ ହେସୁନୁ ଆକୁନ୍ ତା ହେସୁନୁ ତିହାଲନୁ ଗୁଣ ଉଠି ମାରିଲା ଦିନ ମାନ ତ ବହୁତ ମଞ୍ଚ କିଛି ଠିକ୍ ଆଗ୍ଲି ମହାନ କଷ୍ଟେ ଦୁଇ ପୁଡ଼ୁକ ମନାଲିଆ ଏକରେ କିନ୍ତୁ ଆକୁନ୍ 40 ବସ୍ତା 50 ବସ୍ତା ମନାଲି ଆଦାୟ ବୋଧ ଅଧିକା ମନାଲି କିନ୍ତୁ ହେସୁଗେ ଗୁଣମାନ ଭିତରେ ସମାନ
0: ମାଲ୍ଲାଦିନ ଯେହେତୁ ଆକୁନ୍ ଭିନ୍ ଭିନ୍ ପ୍ରକାର ରାସାୟନିକ ସାର ବି ବ୍ୟବହାର କାମଚାର ଆରୁ ଇ ମାନ୍ଦାର ଗୁଠି ବି ବ୍ୟବହାର କାମଚାର ପରିବେଶ ବୋଧ ବି ଦୂଷିତ ମାଞ୍ଚା କିନ୍ତୁ ପୁରୁଖାର ଗୁଠି ତେଙ୍ଗନାର ଯେ ଆଗ୍ଲି ଯେତେବେଳେ ଚାଷବାସ ନାନାଲିଆର ହୁବାକେନ୍ ପ୍ରାକୃତିକ ହିସାବନୁ ଚାଷ ନାନାଲିଆର ଆଉ ଆଦିଗେ ଲଗାନ ହାଲୁ ଖୁଣି ଯେତେ ଭଲ ରାଚା ଆରୁ ଇ ଯେନ୍ ହାଜୁଧି ଠିକ୍ ରାଚା ଆରୁ ଇ ହାଲୁ ଗୁଠିନୁ ଗେଣା ଘୁଲି ତାଙ୍କେ ଇଞ୍ଜୋ ଚୁରିଆ ଭି ମାନେ ଆଦାନ ଇଚାଲିଆର ବୋଲିକିରି ତେଙ୍ଗନାର ନିମେ ହୁ ବାବଦେ କିଛି ଅଭିଜ୍ଞତା ଆତିଲିକା
1: ଏ ଯେତେବେଳେ ହେଙ୍ଗେ ବୁଆ ସାଙ୍ଗେ ନୂଆଖାଇ ସମନ୍ତା କଥା ତେଙ୍ଗାଲନ୍ ହେଲେ ପ୍ରାୟ ପାଦାନ୍ତା ସାଫାର ହାଲୁ ଗୁଠିନୁ ଚୁରିଆ କୁମନା ଲାଗବାଚକାନାର ପାରିତା ପୁନା ଆଢ଼ିଆ ମଦାମ ଚିଦମ ତାର ପରେ ପରେ 3-4 ବଜେ ହାଲୁଇ କାଦାମ ଚୁରିଆ ଯଦି ଖେଲା ବଚକେର ହେଲେ ଆସାନ୍ ଶୁଣିଛି ଝୁରି କିଛି

0: ଲାକିରି ଆ ଝୁରି ରନ୍ଧଦାମ ଆଉ ପତର ପୁଡ଼ା କହିକିରା କାମଦାମ ଆଉ ମହାଲ କାମ ଆନୁ ଅଣ୍ଟା ଅଲଗା ମିଜାବ ରାଚା କିନ୍ତୁ ଆକୁନା ସବୁ ଜିନିଷ ମାଲ୍ଲା ଦିନ
1: ଏପସରା କାଲି ହଁ ତା ଇ ଏପସରା କଥା ଯେତେବେଳେ ତେଙ୍ଗାଲ ଦାରୁଣ୍ଟା କଥା ମନେ ଖାତରା କାଲି ଯେ ଯେତେବେଳେ ଆଡ଼ପାନ୍ତି ଆମୁ ହା ଚାଲିଆର ବାସି ମାଣ୍ଡି ଆମୁ ଆର୍ ନିମ୍ ଯେନ୍ ତେଙ୍କାର ଯେ ମାର୍ଚି ଉଲି ଇତିକେ ସାଙ୍ଗେ ସାଙ୍ଗେ କିଡ଼ା ଯେତେବେଳେ ଲାଗାଲ କିର ଗହଲା ଧାରଣା ବାକେନ୍ ହୁ ବାକେନ୍ ଗୀତୁ ଭି ପାଡ଼ନ ବୋଲିକିରି ତେଙ୍ଗା ଖାତରା ଲିହା ହୁଦେନ ଏରକା ଦରକା
0: ଗୀତୁ ତା ଏନ୍ ପାଚି ଗୁଟେ ହେଙ୍ଗେ ଯେନ୍ ଆଘଲି ରାନାର ଏନ୍ତା ପାଚିଲି ଛୋଟେ ଅଛନ୍ ହେଙ୍ଗେ ଆଘଲି ପାଚି ଗୁଠିଆର ହେଙ୍ଗେ ଦାଦା ଭେଟା ଦାଦା ଗୁଠିଆର ଗହଲା ଧାରା ଲିକାର ଏନ୍ ବି ମଝାନ୍ ରଦାନ ଆ ପାଖେ ତାମ ପାଡ଼ିଆଲର ଗୀତୁ ଆ ଗୀତୁ ଏତେ ସୁନ୍ଦର ଲାଗାଲେ ଯେ ମୁସ୍କିଲ ଦୁ
1: ଆଜି ଆଜି
0: ଯଦି ଏନ୍ କିଛି ଯଦି ଅର୍ତ୍ତ ବାଲ୍ଲାଲାନ୍ ବୋଇଲେ ପାଚିଲିନ୍ ତା ଦାଦାସ ଏଙ୍ଗାନ୍ ଟିକେ ଜାଗ ଝାଟଦାଇ ଦାସ ଏ ଅର୍ତ୍ତ କାମ ବଲା ଲାଗଲା ଡାହାଣ ମରା ଚାଲା ବୋଲି ତେଙ୍ଗା ତେଙ୍ଗା ଲିଆର କିନ୍ତୁ ତାକୁ ଟ୍ରାକ୍ଟର ମଞ୍ଜା କରା
1: ହଇ
0: ଟ୍ରାକ୍ଟର ମଣ୍ଡା ନେର୍ ତେଙ୍ଗ ଡ୍ରାଇଭର ଯାହା ତେଙ୍ଗନା କଥା
1: ତେଙ୍ଗ ଦାସ ଆଗଲି ଚାଷବାସ ନାନା ଲିଆର ଯେ ଭି କାକା ବୋବା ଦାଦା ଇବଡ଼ାର ଯେତିର ରାଚାର ଅଣ୍ଠାଣ ଆସାନ ଆମୁ ହାପ୍ପା ଲିଆର ଆଦଗି ଅଣ୍ଟା ସ୍ନେହ ଭାବନା ବନ୍ଧନ ବୋଧନଟା ଅଲଗା ରାଚା ନାମେ ସମ୍ପର୍କ ବୋଧ ହେଲେ ଆକୁ ଇ ଯାନ୍ତ୍ରିକ ମଞ୍ଚା କରା ଯେତେବେଳେ ନାମେ ଏଇ ସମ୍ପର୍କ ବୋଧି ଧୀରେ ଧୀରେ ଧୀରେ ଧୀରେ ପାତଲା ମାନା କାଲି ତା ହନେ ଯଦି କାଚେ ନେଖର ଚାଷବାସ କି ତା ହେଲେ କଥା ତ ମାଲ ମଞ୍ଜୁରୀ ଦିନ ହେଲେ କଥା ମଞ୍ଜା ଯେ ନାମେ ଏ କୁଣା ସମ୍ପ୍ରଦାୟର ବିଶେଷ କରି ଯେନ୍ତାକରି ଚାଷବାସ ଟିକେ ଟିକେ କାମାଲିଆର ଆକୁନ୍ ଭି କାମାଲନାର ପାଦା ପାଟକି ନୁଗୁଠି ତା ନାମ ଭବିଷ୍ୟତ କି କଥା ଯଦି ଚିନ୍ତା ନା ନଥିଲେ ନାମେ ଏ କୁଣା ସମ୍ପ୍ରଦାୟର ଏକା ନେକିରି ଚାଷ କାମିକିରି ତମେ ପରିବାର ପ୍ରତିପୋଷଣ ନାନର ଆଉ ତମେ ଜୀବନ ଆଗଲି ହୁଆ ଆଙ୍ଗର ଆଦିକି ଲେଖାନ୍ ଆରୁ ଏନ୍ଦିର ଏନ୍ଦିର ମାନେ ସୁବିଧା ସୁଯୋଗ ଇ ଚାଷୀ ଭାଇ ଗୁଠିଆର କି ଚିହ୍ନା କଥା ଆ କଥା ଟିକେ ତେଙ୍ଗର
0: ଆଗଲି ଯେତେବେଳେ ପାଚି ଗୁଠିଆର ଚାଷ କାମାଲିଆର ଭାଇ ଭିତରେ ଅଣ୍ଟା ସମ୍ପର୍କ ରାଚା ଅଣ୍ଟା ଯୋଡ଼େ ମୁଣ୍ଡଟା ଗହଲା ପୁନ୍ଦାଲିଆର ଅଣ୍ଟାନୁ ଚାଷ କାମାଲିଆର ଚାଷ କାମିକିରା ସନ୍ଧ୍ୟା ହଉ 2 ବଜେ ବାରୁଆଲିଆର ଅଣ୍ଟା ଜାଗାନୁ ଅକାଲିଆର ସେତ୍କି ଭିତରେ ଆଡ଼ପାନୁ ଯାହା କିଛି ଆମକୁ ତେଣେ ରାଜକିର ଆଦାନ ଅନାଲିଆର ମହାଲିଆର ପରେ ପରେ ଯେତେବେଳେ ବିହିଡ଼ା ସମୟ ନଣ୍ଟା ମଜା କଥା ଯେନ୍ ଆକାଦାନ ଇନ୍ନା ଇଦାନ ମୁଞ୍ଜତଲା ଇ ଭାଗ ବାଲିଆର ଏ ଫାଲନା ଫଲଗୁଲା ଏ ଭୁଜୁ ଇଦାନ ଇନା ମୁଞ୍ଜତ କତଲା ବିହିଡ଼ା ବୋଧ ଇନା ମୁଞ୍ଜଚତ ଆଉ କତ ହଁ ଦାଦା ହଁ ବାବା ବାଲିଆର ମୁଞ୍ଜନା ଚିନାର ବାରନାର ଯେନ୍ ଏରକାଦାନ ଯେ ଆ ଭିତରେ ମାଦି କାକୁ କାମଚିକାନାର ମାଦି କାକୁ ଅନ୍ ଏମା ମୁଞ୍ଚକୁନ୍ ଦାଦା ମାଦି କାକୁନ୍ ଚିଆଲିଆର ମାଦି କାକୁ ମୋର ସାଫାର ମହାଲିଆର ମାଣ୍ଡି ବିତାନା ତକ 7-8 ବର୍ଷ ତକ ମାଦି କାକୁ କା ମାଦି ଭଜା ମୁଞ୍ଚକିର ମାଦି ସାଙ୍ଗେ ସିମି ମାଝି ଏନୁ ଖାତ୍ରିକିର ଆଦାନ ମହାଗିରା ରାନାର 6-7 ଷାଡ଼ ଯାହା କିଛି ମାଣ୍ଡି ଆଢ଼ା ମଞ୍ଚକିର ଆଦାନ ଅନାଲିଆର କିନ୍ତୁ ଆକୁନ୍ ତା ଇନେ ସ୍ନେହ ମତା ବିଛୁଡ଼ ମଞ୍ଜାଗିରା ଯେ ଦଦାସ ଅଲଗା ଆତଲାସ କକାସ ଅଲଗା ଆତଲାସ ସାଫାର ଅଲଗା ଅଲଗା ଭିନ୍ନ ଭିନ୍ନ ମଞ୍ଜାର କଥା ଯଦି ସବୁ ଭିନ୍ନ ମାଞ୍ଚକୁନ୍ ନାମେ ସାମାଜିକ ପ୍ରାଣୀ ନାମ ସାମାଜିକ ପ୍ରାଣୀ ହିସାବନୁ ମା ମନ୍ଦାତ ତ ଯେ ବି ଯାହା କାମଚକୁନ୍ ନାଲ୍ଖୁ ବି ଜାକିନ୍ସିନ୍ ବାର୍ଚକୁନ୍ ବି ଏଡ଼ପାନୁ ବାର୍ନା କଥା ନି ନେକା ଚାଷ କାମ ଚିକାଲା କେନେ ସାର୍ଚ ଚିକାଲା ଏକା ସାଙ୍ଗ ସାର୍ ଚିକାଲା ଇସବୁ ଜିନିଷ ଦାଉ ଆକୁନ୍ ମାଲ୍ଲା ଦିନ ତ ଏନ୍ ଭାବାଲାନ୍ ଯେତ୍କି ଭାଇ ବନ୍ଧୁ ଯାହା କିଛି ଆତଲାର ନାମ ସାଫାତ ନିଜ ନିଜର କାମ ମୁଜରକି ନିଜର ଏଡ଼ପାଗେ ବାର୍ଚକୁନ୍ ଦୁଃଖସୁ ସାଫାର ମାନିକିରା ଯାହା କିଛି ଏଡ଼ପାନୁ ଆମ ଚେନ୍ ଆତଲି ଅଣ୍ଡିକିରା ସୁଖ ଶାନ୍ତିରୁ ଆସୁନ୍ ଭଲ ବୋଲି ଏନ୍ ଭାବାଲାନ୍
1: ନିଶ୍ଚିତ ଭାବେ ଅଣ୍ଟା ଭାବର ବନ୍ଧନ ଅଣ୍ଟା ଆତଲି ନାମ ଯେହେତୁ ନିମ୍ ଯେନ୍ ତେଙ୍ଗାଲକାର ଯେ ସାମାଜିକ ପ୍ରାଣୀ ବୋଲେ ନାମ ଯେତିରିନ୍ ଗୋଚରଦାତ ଯେତିରିନ୍ ମେନ୍ଦାତ ଆଉ ନାମେ ନିଜର ନିଜର ଯେନ୍ ସମ୍ପର୍କ ଆତିଲି ଏକାନେକିରି ଆଦାତ ଠିକ୍ ହିସାବନୁ ର ଆଉ ନାମେ ଜିଆବନ୍ ଖୁସି ବାସିନୁ ଏକାନେକିରି ନାମ ପର୍ବପର୍ବାଣୀ ଉତ୍ସବ ନାନତାରୁ ଏକାନେକିରି ଆଗ୍ଲିକତ୍ ଆ କଥା ଚିନ୍ତା ନାନ୍ଦାତ ହେଲେ ଈଶାନ ଆରୁଣ୍ଟା କଥା ମନେ ଖାତରା କରା ଯେ ଇ ଯେନ୍ ନାମ ଚାଷବାସ କାମାଲ ଦାତ ନାମେ କୁଣା ସମ୍ପ୍ରଦାୟର ବି ଇ ଚାଷବାସ ନେଇକିରି ହନେ କିଛି ପର୍ବ

0: କୁର୍ବାଣୀ ପାଲନ କାମନାର କାଁ
1: ଚାଷ ଯେତେବେଳେ ମନାଲି ଚାଷ ନୁ ସାପାର୍ତା ମାତ୍ର କାନାର କୁହା ସମାଜ ନୁ ଅଣ୍ଟା ଅଲଗା ଅଣ୍ଟା ପରମ୍ପରା ଥିଲି ଯେନ୍ତାକି ବାଣ୍ଡା ନଦୁ ବାନାର ପୁଷ ମାସ ନୁ ଆଦ ମାନି ପୁଷ୍ପୁନି ଗାଦା ପୁଷ୍ପୁନି ନୁ ଚାଷବାସ ମୁଞ୍ଜର ଚାଷୀ ଗୁଠିଆର ନିଜର ଭାଇ ବନ୍ଧୁ ଭିତରେ ସାଫାର ମିଶନାର ଆଉ ଅଣ୍ଟା ନାଦୁ ମାନି ନାଦୁ ନୁ କଠା ଧାରନାର କଠା ଧରିକିରା ନାଲନାର ଆଦା ତିନି ଦିନ ଚାରି ଦିନ ଅଣ୍ଟା ଅଣ୍ଟା ପାଦାନୁ ବାନ୍ଧା ନଦୁବ ଚାରି ଆନୁ ଚାଷ ତ ଦୁଃଖ ସମୟରେ ହିଁ ଆସାନ ଯାହା ଦୁଃଖ ରହି ଆ ଯେନ୍ ବାନ୍ଧା ନାଦୁ ସମୟ ନୁ ଆଦା ସଫା ଭୁଲନାର କନାର ଆଉ ବାନ୍ଧା ନାଦୁ ନୁ ଆର୍ ସଫା ଖୁସି ନୁ ରାନାର
0: ତା ଯଦି ନାମ ତେଙ୍ଗ ଥିଲେ ଜିଆବ ଯଦି ଖୁସି ବାସିନୁ ନାମ ଉଜ୍ଜାଲ ଦାଦ ଅକାଲ ଦା ଥିଲେ ଆଜି ଆଗେ ଅଣ୍ଟା ସଫଳତା ଆତିଲି ବୋଲିକିରି ଭାବତ ଆଉ ହନେ ଜିଆ ଉଜ୍ନାଗେ ଲାଗାନ ଯଦି ନାମ ଯେତେ ମିଶ୍ରତ ଦୁଃଖର ବାକେନ୍ ସୁଖର ବାକେନ୍ ଯଦି ସାଥି ମାନତ ଆଉ ଯେତେ ରିନ୍ ହେକ୍ଷା ଧାରାଧାରି ହେଇକିରି ନାତକ ତାରୁ ଆଘ୍ଲି ହେଲେ ନାମ ହିଁ ଆଘ୍ଲି କାଲାଙ୍ଗ ତାରୁ ଯେତେର ନାମେ ଯେନ୍ ସମ୍ପ୍ରଦାୟ ଆତଲାର ଆର୍ ହି ଆଘ୍ଲି କର ଯାହି ମାନ୍ନା ଇନ୍ନା ନିମ୍ ବାଜକାର ଆରୁ ଏକାନିକିରି ନାମେ ଯେନ୍ ଚାଷବାସ ଆତଲି ଚାଷବାସ ବଦ ଏକାନିକିରି ନାମାନ ଆଘ୍ଲି ଅନ୍ଧ୍ରା ଆର୍ ଇଦାନ ନାମ ଏକାନିକିରି ଆଘ୍ଲି ହତ୍ ଆର୍ ତେଙ୍ଗନାର ଯେ ଚାଷ ବ୍ୟବସା ପୃଥି ପୁଷା ବୋଲିକିରି ନାମ ଚାଷ ନାନାଲ ଦାତ ଚାଷ କାମିକିରି ନାମ ଉଜ୍ଜାଲ ଦାତ ତାଙ୍କେ ସାଙ୍ଗେ ସାଙ୍ଗେ ଆରୁ ପାଞ୍ଚ ଲୋକରନ୍ ବି ନାମ ଉଜ୍ଜାଗି ଲାଗାନଟା ସୁଯୋଗ ଚିଆଲ ଦାତ ତା ଇ କଥାବଦ ଆଘ୍ଲି ଯୁଗଯୁକ୍ତ ରାନା ଆରୁ ନାମେ ଯେନ୍ ଇ ସମ୍ପର୍କ ଆତିଲି ଯେ ଭାଇଚାରା ହେଇକିରି ଯେନ୍ ନାମ ଅଣ୍ଟା ହେଇକିରି ଉଜ୍ଜାଲ ଦାତ ଅକାଲ ଦାତ ଇ ନାମେ ସମାଜ ନୁ ହିଁ ନାମ ଯେତେ ରିନ୍ ଏକଠାଣିଆ ହତ୍ ଆରୁ ଆଘ୍ଲି ହତ୍ ଇ ଆଶା ସାଙ୍ଗେ ନିନ୍ନା ବାର୍ଚକାର ଆଦିଗି ଲାଗାନ ନିମାନ ଆକାଶବାଣୀ ତାର୍ତି କେତେ ନି କେତେ ଧନ୍ୟବାଦ ଜୁହାର
1: ଜୁହାର।

0: তা ইন্নান্তা মাক্কা পুপু ঝকাঝকা কার্যক্রম বন ঈশান মুঞ্জত ফের খায় যে তেরিন জোহার।
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ଏକ ସୂଚନା ଶୁଣନ୍ତୁ, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠରେ ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ ସମ୍ବଲପୁର, କଚେରୀ ରୋଡ଼, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ।

ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410691 ଯୋଗାଯୋଗ କରିପାରିବେ। ସୂଚନାଟି ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରିଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଗଡ଼ବଡ଼ର ଏହି ଗୀତଟି ଗାଇଛନ୍ତି ଶ୍ରୀଚରଣ ଏବଂ ସଂଗ୍ରାମ। ଗୀତ ରଚନା ଅରୁଣ ମନ୍ତି, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ଶ୍ରୋତା ବନ୍ଧୁ, ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ID sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC SVIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ପରବର୍ତ୍ତୀ ଗୀତଟିର କଥାଚିତ୍ର ଜଗା ହାତରେ ପଘା, ଅକ୍ଷୟ ମହାନ୍ତିଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଅନୁରାଧା ଏବଂ ସାଥୀ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।
1: ଶୁଣନ୍ତୁ ଏକ

ଏଥର ଅକ୍ଷୟ ମହାନ୍ତି ଏବଂ ହେମୟନ୍ତୀ ଶୁକ୍ଳାଙ୍କ କଣ୍ଠରେ ଜାଇଫୁଲ କଥାଚିତ୍ରର ଏହି ଗୀତଟି ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତ ଅକ୍ଷୟ ମହାନ୍ତି।

ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ସକଳ ତୀର୍ଥତ ଚରଣେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସ୍ୱରୂପ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି। ଗୀତ ରଚନା ସ୍ୱରୂପ ନାୟକ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ଆଜି ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ଆଇବା କାଲି ରାଜସ୍ଥାନ ଆଉ ଗୁଜରାଟ ଗସ୍ତନେ ଯାଇକରି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର କରବେ ଶିଳାନ୍ୟାସ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକେ ସଶକ୍ତ କରବାର୍ ଲାଗି ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବା ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାଓଁ ଆଉ ବାଲତାଲ ମାର୍ଗନୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେଲାଉଥିରୁ ଆଜି ନିଜର ଦେଶକେ ଫେରିଛନ୍ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି। ଜାପାନର ବ୍ୟବସାୟ ପ୍ରତିନିଧିଙ୍କ ସହିତ ପାରସ୍ପରିକ ଆଲୋଚନା ଅଧିବେଶନଟି ଯୋଗଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଶିଳ୍ପ ବିକାଶ ଯାତ୍ରାଥି ଆଜି ଇପିକଲ୍ ଆଉ ଆଇଆଇସି ଗ୍ରୁପ୍ ଭିତରେ ସ୍ୱାକ୍ଷରିତ 1,10,00,000 ଟଙ୍କାର ମେଗା ଆଲୁମିନିୟମ୍ ପ୍ରକଳ୍ପ 53,500 ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ରଥଯାତ୍ରା ସମୟଥି ଭକ୍ତମାନଙ୍କର ଦର୍ଶନ ଶୃଙ୍ଖଳିତ ଭାବେ ହେବାର୍ ଲାଗି ବଡ଼ଦାଣ୍ଡକେ ଭିନ୍ ଭିନ୍ ଅଂଶନେ ବଣ୍ଟାଯାଇକରି ଗୋଟେ ଗୋଟେ ଜାଗାନେ ଜଣେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବା ବୋଲି ସୂଚନା ଦେଲେ ଆଇନମନ୍ତ୍ରୀ। ସମ୍ବଲପୁର ସହିତ ବାଲେଶ୍ୱର ଭୁବନେଶ୍ୱର ଆଉ ପୁରୀନ ତିଆରି ଚାଲିଥିବା ଡପ୍ଲର ରାଡାର ଇବଛର ଶ୍ରେଷ୍ଠ କାର୍ଯ୍ୟକ୍ଷମ ହେବା ବୋଲି କହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ରାଜ୍ୟ ଅତ୍କା ସଂଖ୍ୟାତି ଚାଷୀମାନଙ୍କୁ ଫସଲ ବୀମା ଯୋଜନାଥି ସାମିଲ କରବାର ସହିତ କିଷାନ କ୍ରେଡିଟ୍ କାର୍ଡ଼ର 100% ବ୍ୟବହାର ଲାଗି ଜୋର୍ ଦେଉଛନ୍ ରାଜ୍ୟ ସରକାର। ରୋଗୀ ସେବା ପ୍ରଭାବିତ ହେଲେ ସରକାରୀ ନିୟମ ଅନୁସାରେ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନଙ୍କର ବିରୋଧ ନ ସରକାର ପଦକ୍ଷେପ ନେବାର ଲାଗି ବାଧ୍ୟ ହେବେ ଆଉ ସ୍ୱାସ୍ଥ୍ୟସେବାକେ ବରଖସ୍ କରବାର ଲାଗି ବିଲ୍ ପଦକ୍ଷେପ ନିଆଯାଉଛି ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଜରେ ପଡ଼ିଥିବା ମହାପୁରୁମାନଙ୍କର ଗୁପ୍ତ ସେବାଥି ଲାଗିଛନ୍ ଦୈତାପତି। ଆଇବା କାଲିନୁ ମହାପୁରୁମାନଙ୍କୁ ଫୁଲୁରୀ ତେଲ ଲାଗି ଆଉ ଓଷୁଅ ଲାଗି ନୀତି ହେବା ମୂଲ। ପ୍ଲାଷ୍ଟିକ୍ ବ୍ୟବହାରର ଖରାପ ପ୍ରଭାବ ବାବଦେ ଲୋକକୁ ବୁଝାବାର୍ ଲାଗି ଆଜି ପାଳନ ହେଉଛେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବେଗ୍ ମୁକ୍ତ ଦିବସ। ଆଉ ଲଘୁଚାପ ପ୍ରଭାବଟି ରାଜ୍ୟ ମୌସୁମୀ ସକ୍ରିୟ ଥିବାନୁ ବଡ଼ଭାଗୀ ଜିଲ୍ଲାନ ଲାଗି ରହିଛି ବର୍ଷା। ଆଇବା 9 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ମଧ୍ୟମନୁ ଜବର ବର୍ଷାର ସମ୍ଭାବନା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏଛି ନିର୍ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲ୍ହୋ 5
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ। ଗତକାଲି ରାତି 10 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରସାରିତ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ରେକର୍ଡିଂ।

ଆକାଶବାଣୀ ସମ୍ବଲପୁର ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା

କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.go@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC SBIN 00005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ।

ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ 16 2026 ସୁଦ୍ଧା 20-50 ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରିପାରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଏବଂ ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@

gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ।

ଆକାଶବାଣୀ ସମ୍ବଲପୁର ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 7, IFSC SBIN 00

ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲେ ପରିବେଷଣ କଲେ ନୃପଲାଲ ଭୋୟ ସାଥୀ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଭବତୋଷ।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ ଆଜ୍ଞା, ଆପଣଙ୍କର ପରିଚୟ?
1: ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲାକଟା, ମେଡ଼େନ ବ୍ଲକ, ବରଗଡ଼ ଜିଲ୍ଲା ନୁ କହୁଛେ। ଆଜ୍ଞା
0: ଆଜ୍ଞା, ମହଲାକଟା ନୁ କହୁଛନ୍? ଆଜ୍ଞା, କେନ୍ତା ଅଛନ୍ ଆପଣ?
1: ଭଲ ଅଛେ ଆଜ୍ଞା। ଆର୍ ବର୍ତ୍ତମାନ ତ 5 ଦିନ ହେଲା ନ ବର୍ଷା ଲାଗି ରହୁଛେ।
0: ଆଜ୍ଞା ଆଜ୍ଞା,
1: ଆଉ ଗରମ ଗରମ ରୁ ଟିକେ ଆଶ୍ୱସ୍ତି ମିଳିଛେ ଆଜ୍ଞା, ଟିକେ ଥଣ୍ଡା ଥଣ୍ଡା ଲାଗୁଛେ।
0: ବିଲକୁଲ ବିଲକୁଲ ବିଲକୁଲ, ଇହାଦେ ତ ବର୍ଷା ମାସ ହେଲା, ଏଇଟା ସବୁଦିନ ବର୍ଷା ଚାଲବା, ଖରା ମାସର ଯେତିକି ଗରମ ହେଇଥିଲା।
1: 5 ଦିନ ତ ଲଗାତାର ବର୍ଷା ହଉଛି।
0: 5 ଦିନ ଆପଣଙ୍କର ନୁ ବର୍ଷା ହଉଛି ନେଇ କେଁ? ଯାହା ବି ହଉ, ଇହାଦେ ଦିନାଦୁ ବର୍ଷା ହେବା, ତାପରେ ଫେର୍ ବର୍ଷା ମାସର ମଜା, ତାପରେ ଫେର୍ ବନ୍ୟା ବି ହେବା।
1: ହଁ ଆଜ୍ଞା, ବର୍ଷା ଲାଗି ଯାହା ହଉ ପଲ୍ହା ପୁଲି ପକାବାର କାମ ବି ହେଇଯାଉଛି।
0: ଆଜ୍ଞା ଆଜ୍ଞା, ଆପଣଙ୍କର ଆପଣ ଚାଷ ବାସ କରୁଛନ୍ ତାହେଲେ ନେଇ କେଁ? ଆପଣ ଚାଷ ବାସ କରୁଛନ୍ ତାହେଲେ ନେଇ କେଁ? ଆଜ୍ଞା ଆଜ୍ଞା, ପଲ୍ହା ପକା ଚାଲିଛି ବୋଲେ କାଣା ଧାନ ଖାଲି ଚାଷ କରୁଛନ୍?
1: ହଁ, ଆମର ଏଇଟା ସବୁ ଧାନ ଚାଷ ଆଜ୍ଞା। କେନାଲ ଏରିଆ, ହୀରାକୁଦ ଡ୍ୟାମର ପାଣି ପୁରା ସଫିସିଏଣ୍ଟ ଆସି।
0: ଆଜ୍ଞା ଆଜ୍ଞା ଆଜ୍ଞା, ବୋଲେ ଆପଣ ଇହାଦେ ବନେ ଜୋର ତୋର ସେ ଚାଲିଥିବା ନେଇ କେଁ?
1: ହଁ ହଁ, ଇହା ଦିନେ ଜୁତା ବୁହା କରି କରି
0: ଆଜ୍ଞା,
1: ମାନେ ପଲ୍ହା ପକା ଇହା ଦିନେ ଭଲ ଧର ଚାଲିଛେ ଚାଷୀମାନଙ୍କର।
0: ଯାହା ବି ହଉ, ଏଥର ଫସଲଟା ଆପଣଙ୍କର ଭଲ ହଉ ବୋଲିକରି ଆମେ ଆଶା କରମୁ। ଆପଣଙ୍କର ଯେନ୍ ଅନ୍ନଦାତା ଆନ୍ କୃଷକମାନେ, ସେମାନେ କେମିତି କରି ଦୁଃଖ ନାଇଁ ପାଉନ୍ ବର୍ଷାର ଲାଗି, ଆଉ ସବୁ ସୁରୁଖୁରୁରେ ହଉ, ସେଟା ଆମେ ଆଶା କରମୁ। ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ହେଇକିରି ବହୁତ ବଢ଼ିଆ ଲାଗିଲା। ନମସ୍କାର।
1: ଆଜ୍ଞା, ଜୟ ସୀତାରାମ।
0: ଜୟ ସୀତାରାମ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ, କଣ୍ଠ ସୋନୁ ନିଗମ ଏବଂ ପାମେଲା ଜୈନ, ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ଦୀପକ କୁମାର, କଥାଚିତ୍ର ତୋ ଆଖି ମୋ ଆଇନା।

0: ଗୀତଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ବର୍ତ୍ତମାନ ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ ଭବତୋଷ।
1: ନମସ୍କାର
0: ନମସ୍କାର, ଆପଣଙ୍କ ପରିଚୟ?
1: ଲକ୍ଷ୍ମୀ ନାରାୟଣ ସୁବର୍ଣ୍ଣପୁର।
0: ଆଜ୍ଞା, ସୁବର୍ଣ୍ଣପୁରରୁ କହୁଛନ୍? ଆଜ୍ଞା, କେନ୍ତା ଅଛନ୍ ଆପଣ? ଆଜ୍ଞା, ଆଉ କାଣ କରୁଛନ୍ ଏବେ? ଚାଷବାସ ଲାଗି ଲାଗିଛନ୍ ନାଇଁ କେଁ? ଆଜ୍ଞା, ବର୍ଷା ତ ହଉଛେ ସବୁଆଡ଼େ ଇହାଦେ, ବେଲେ ଘାଘା ଏନ୍ତା ହେସି ଯେ ବହୁତଟେ ବର୍ଷା ହେସି ଆଉ ଫସଲ ବି ନଷ୍ଟ ହେଇଯାଏସି, ବେଲେ ଆପଣ ସେ ଜାଗା ସେ ଟାଇମ୍ରେ ଆପଣ ସେ ସମୟତି କାଣା କରସନ୍, କାଣା କହିବେ ଆପଣ ଯେନ୍ ଚାଷୀ ଭାଇମାନେ ଶୁଣୁଛନ୍? ଆପଣ ବି ଆପଣଙ୍କର କାମ ଥି ମାତିଛନ୍ ନିହାତି, ଯାହା ବି ହଉ ବଢ଼ିଆ କଥା ହେ, ଆଉ ଆପଣଙ୍କର ସାଙ୍ଗେ କଥା ହେଇକିରି ବହୁତ ବଢ଼ିଆ ଲାଗ୍ଲା। ନମସ୍କାର ଶ୍ରୋତା ବନ୍ଧୁ, ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ ଭବତୋଷ।
2: ନମସ୍କାର
0: ନମସ୍କାର, ଆଜ୍ଞା ଆପଣଙ୍କର ପରିଚୟ? ଆଜ୍ଞା, କେନ୍ତା ଅଛନ୍ ଆପଣ? ଆଜ୍ଞା, ଚାଲିଛେ ବହୁତ ବଢ଼ିଆ, କୁଶଲ ମଙ୍ଗଲ ଚାଲିଛେ। ସବୁ ଶୁଣୁଛନ୍ ଆପଣ ସବୁ କାର୍ଯ୍ୟକ୍ରମ? ଆଜ୍ଞା, କେନ୍ତା ଲାଗୁଛି ଆମର ଯୁବବାଣୀ କାର୍ଯ୍ୟକ୍ରମ?
2: ହଁ, ସବୁ ପ୍ରୋଗ୍ରାମ ତ ଭଲ ଲାଗୁଛି ଆଜ୍ଞା। ବାକି ସେ ଚିଠି ପତ୍ର ପ୍ରୋଗ୍ରାମ ଟା ଆମେ ଯେତେ ଅନୁରୋଧ କରୁଛୁ କି ଯେତେ ଅଭିଯୋଗ କଲେ ତ ସେଟା ଆପଣ ମାନେ ଶୁଣୁଛନ୍ କି ଉଚ୍ଚ କର୍ତ୍ତୃପକ୍ଷ ଯୋଡ଼ଉଛନ୍?
0: ନିଶ୍ଚିତ ଭାବେ ଆମେ ଆପଣଙ୍କର କଥାକେ ଶୁଣିକରି ଉଚ୍ଚ କର୍ତ୍ତୃପକ୍ଷକୁ ଜଣାସୁଁ ଆଉ ଜଣାମୁ ବି, ଆଉ ଯେତେ ଜଲ୍ଦି ହେଇପାର୍ବା ସେ ଆପଣମାନଙ୍କର ଅନୁରୋଧରେ ଯେନ୍ କାର୍ଯ୍ୟକ୍ରମଟା ଅଛେ, ଯେନ୍ ଜିନିଷଟା ହେଇପାରୁଛେ, ସେଟା ଯେତେ ଜଲ୍ଦି ହେଇପାର୍ବା ଆମେ ଆକାଶବାଣୀରେ କର୍ବାର୍କେ ଚେଷ୍ଟା କର୍ମୁ। ଆଜ୍ଞା ଆଜ୍ଞା, ଆଗରୁ ଥିଲା ଆଜ୍ଞା ଆଜ୍ଞା, ସମୟ ସାଙ୍ଗେ ସାଙ୍ଗେ ଆମେ ଚାଲବାର୍ କଥା, ଆଉ ଇହାଦେ ତ ଦେଖୁନ୍ ଜମାନା ଚାଲିଛେ ଫୋନ୍ର, ଆମେ ଫୋନ୍ରେ କଥା ହଉଛୁ, ଆପଣଙ୍କର ସାଙ୍ଗେ ଲାଇଭ୍ରେ କଥା ହଉଛୁ। ଆଜ୍ଞା, ଆଜ୍ଞା ଆଜ୍ଞା,
2: ଆପଣ ଆମର ଯେନ୍

0: ସମ୍ପର୍କ କାର୍ଯ୍ୟକ୍ରମ ଥିଲା ବୁଧବାର ଦିନ ଯେଉଁମାନେ ଦେଉଥିଲା ସେଠି ଚିଠି ପତ୍ର ମୋର ବହୁତ ସାମିଲ ହେଲା ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା
0: ସେ ସମୟରେ ଥିଲା ମୋର ଫିଲ୍ମ ଆଣିଥିଲି ଆମର
1: ଆଜ୍ଞା ଆଜ୍ଞା
0: ଥିଲେ ଏନ୍ତା ଉପସ୍ଥାପକ ପଚାରିଲେ ବହୁତ ବଢ଼ିଆ ଲାଗେ ଆଜ୍ଞା
1: ଆଜ୍ଞା ଆଜ୍ଞା ଆପଣ ଯେହେତୁ ହେତ୍କି ଦିନ ଶୁଣୁଛନ୍ ଆକାଶବାଣୀକେ ଆଉ ଆଜି ବି ଶୁଣତେ ଲାଗୁଛନ୍, ପହିଲା ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଯୋଡ଼ି ହେଇକରି ଅଛନ୍। ଆଉ ଆଗରୁ ଯେନ୍ କାର୍ଯ୍ୟକ୍ରମ ହଉଥିଲା ଆଉ ଏବେ ଯେନ୍ କାର୍ଯ୍ୟକ୍ରମ ହଉଛେ, କାଣା ଫରକ ଅଛି? ଆଉ ଆମେ ଇହାଦେ କାଣା କେନ୍ତା କଲେ କାର୍ଯ୍ୟକ୍ରମ ଆଉ ଟିକେ ଭଲ ଲାଗ୍ବା ଆପଣଙ୍କର ମତାମତ? ଆଜ୍ଞା ଇହାଦେ ବି ଲେସି ସାତଟା ପ୍ରକାର ପ୍ରୋଗ୍ରାମ ଆମର
0: ଅଛି, କିନ୍ତୁ ସେ ସମୟନୁ ଏବେ ଟିକେ ନିରଶ ଲାଗ୍ଲା ଭଳିଆ ମୋତେ ଲାଗ୍ସି ଆଜ୍ଞା।
1: ଆଜ୍ଞା ଆଜ୍ଞା ନିଶ୍ଚିତ ଭାବେ ଆମେ ଚେଷ୍ଟା କରମୁ ଯେନ୍ତା
0: ନୂଆ ନୂଆ କାର୍ଯ୍ୟକ୍ରମ ମାନେ ପ୍ରସ୍ତୁତ କରୁନ୍, କାର୍ଯ୍ୟକ୍ରମ ମାନେ ତ ଭଲ ଲାଗ୍ବା, ତା କୁଇଜ କାର୍ଯ୍ୟକ୍ରମ ପ୍ରଚାର କରୁନ୍।
1: ଆଜ୍ଞା ଆଜ୍ଞା ନିଶ୍ଚିତ ଭାବେ
0: ଆମର କେନ୍ ଫନି ଯେ ସବୁ କଥା କେ ନେଇକିରି ବି କିଛି ଗୋଟେ ତାମାନେ ପ୍ରଚାର କରୁନ୍, ସବୁ ପ୍ରକାର ଜିନିଷ ଯେ ଭଲ ଲାଗ୍ବା।
1: ଆଜ୍ଞା ନିଶ୍ଚିତ ଭାବେ ନୂଆ ନୂଆ ଜିନିଷ କରବାର୍ ଲାଗି ଆମେ ଚେଷ୍ଟା କରମୁ, ଆପଣଙ୍କର ମତାମତ କେ ଆମେ ନିଶ୍ଚିତ ଭାବରେ ଗ୍ରହଣ କରମୁ। ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗ୍ଲା ଆଜ୍ଞା, ନମସ୍କାର। ଶ୍ରୋତା ବନ୍ଧୁ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା କିଶୋର କୁମାରଙ୍କ କଣ୍ଠରୁ ଗୋଟିଏ ଗୀତ, ରଚନା ଯୋଗେଶ, ସଙ୍ଗୀତ ଆର୍ ଡି ବର୍ମନ, କଥାଚିତ୍ର ମଞ୍ଜିଲ।

0: ଗୀତଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ବର୍ତ୍ତମାନ ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ ଭବତୋଷ।
1: ଆଜ୍ଞା ନମସ୍କାର।
0: ନମସ୍କାର, ଆପଣଙ୍କର ପରିଚୟ?
1: ଆଜ୍ଞା, ମୁଇଁ ଡକ୍ଟର ଚରଣ ଭୋଇ।

0: କେନ୍ଦୁଘାଟି ଜିଲ୍ଲା ସମ୍ବଲପୁରନୁ କହୁଥିଲି।
1: ଆଜ୍ଞା, କେନ୍ଦୁଘାଟିନୁ କହୁଛନ୍? ଆଜ୍ଞା, କେନ୍ତା ଅଛନ୍ ଆପଣ?
0: ଭଲ ଅଛ ତ? ଆଜ୍ଞା,
1: ଆଜ୍ଞା, ଆର୍ କାଣା କରୁଛନ୍ ଆପଣ?
0: ବର୍ତ୍ତମାନ ତ ଘରେ ଏଇଟା ଅଛୁ, ପାଣି ପୁନା ଏଇଟା ବର୍ଷା ବର୍ଷି ହେଉଛି, ଆଉ କିଛି ଦିନ ଗଲା ପରେ ଚାଷବାସ ଲାଗବା କାମ।
1: ଆଜ୍ଞା ଆଜ୍ଞା, ଆପଣ ଚାଷ୍ ବାସ୍ କରୁସନ୍ ନାଇଁ କେଁ? ବୋଲେ କାଣା କାଣା ଚାଷ୍ କରୁସନ୍?
0: ଚାଷ ବେଲେ ଆଜ୍ଞା ଦେଖୁନ୍, ମୁଖ୍ୟତଃ ଆମର ଧାନ ଚାଷ ଅଛି,
1: ହଁ,
0: ଆଉ ଘରେ ଖାଇବାର୍ ଲାଗି ବାଡ଼ିରେ ଶାଗ,
1: ପନିପରିବା ଚାଷ୍ କରୁସନ୍?
0: ଶାଗ ସୁଗା, ତାପରେ ଆମର ବର୍ଷାକାଳୀନ ଯେନ୍ଟା ଫସଲ ହେସି, ଭେଣ୍ଡି, ମାଖନ, ତାପରେ
1: ଆଚ୍ଛା ଆଚ୍ଛା,
0: ଜହ୍ନି, ଏନ୍ତାଟା ମାନେ ଯୋଗା ହେସି।
1: ଯାହା ବି ହଉ ଆଜ୍ଞା, ଆପଣ ନିଜେ ଚାଷ୍ କରିକରି ଖାଉଛନ୍, ସେ ଯେନ୍ ଖାଦ୍ୟଟା ଖାଉଛନ୍ ନିଶ୍ଚିତ ଭାବରେ ବଢ଼ିଆ ଲାଗୁଥିବା, ନିଜେ ଯେତେବେଲେ ଚାଷ୍ କରୁଥିବେ ଆଉ ନିଜେ ରାନ୍ଧିକରି ଖାଉଥିବେ। ଆଜ୍ଞା, ବୋଲେ ଆପଣ ଯେନ୍ ପନିପରିବା ଚାଷ୍ କରୁଛନ୍, ଆଜିକାଲି ତ ବହୁତଟେ ରସାୟନିକ ସାରର ପ୍ରୟୋଗ କରାହେସି, ତ ଆପଣ କେନ୍ତା କରସନ୍? ସାର ପ୍ରୟୋଗ କରିକରି ଜଲ୍ଦି ଫଲାସନ୍ କି ପୁରା ଯେନ୍ ପ୍ରକୃତ ପ୍ରଣାଳୀ ଆ ସେଥିରେ କରସନ୍?
0: ନାଇଁ ଦେଖୁନ୍, ଚାଷ ମାଧ୍ୟମଟା ତ ଆମର ପୁରାତନ ଚାଷ ନାଇଁ ନ, ଆଉ ଏଛନକା ରାସାୟନିକ ଯୁଗ ହେ, ସେ
1: ଆଜ୍ଞା ଆଜ୍ଞା,
0: ସାର ନାଇଁ ଦେଲେ ତାର ମାନେ କେନ୍ସି ଫସଲ ଧାନ
1: ନାଇଁ ହେବା।
0: ଧରୁନ୍ କିମ୍ବା ଆମର ପନିପରିବା ଧରୁନ୍,
1: ଆଜ୍ଞା ଆଜ୍ଞା,
0: ଯଦି ଟିକେ କେନ୍ସି ପରିମାଣ ଯଦି ନାଇଁ ବଢ଼ାବି ଆମର ରାସାୟନିକ ସାର ବେଲେ ଟିକେ ଗଛ ବି ଗ୍ରୋଥ ନାଇଁ ଆସେ, ଫଲ ବି ଭଲ ନାଇଁ ଆସେ।
1: ଆଜ୍ଞା ଆଜ୍ଞା, ବୋଲେ ଆପଣଙ୍କୁ କେନ୍ ଚାଷ୍ କରବାର୍ ଲାଗି ସବୁନୁ ସହଜ ଲାଗ୍ସି ଆଉ ଭଲ ଲାଗ୍ସି?
0: ସହଜ ବେଲେ ଦେଖୁନ୍, ଆମ ରାସାୟନିକ ସାଙ୍ଗେ ଜୈବିକ ଦୁଇଟା ମିଶେଇ କରି,
1: ହଁ,
0: ପହିଲାରୁ ରାସାୟନିକ ସାର ଟିକେ କମ୍ ଦେଇକରି
1: ଆଜ୍ଞା ଆଜ୍ଞା,
0: ଗଛ ବଡ଼ ହେଇଯିବା, ଜୈବିକ
1: ଆଜ୍ଞା
0: ସାର ମାନେ
1: କେନ୍ ପନିପରିବା ଚାଷ୍ କରବାର୍ ଲାଗି ଆପଣଙ୍କୁ ଭଲ ଲାଗ୍ସି, କେନ୍ଟା ସହଜ ଆଏ ଯେନ୍ଟାକି ସଭେ କରିପାରବେ?
0: ସଭେ କରିପାରିବେ ବେଲେ ହେଲା, ଆମର ଭେଣ୍ଡି ଚାଷଟା ହେବା ସହଜ,
1: ଆଜ୍ଞା ଆଜ୍ଞା,
0: ଖାଲି ଟିକେ ତାର ଭେଣ୍ଡି ଚାଷର ମୁଖ୍ୟ ହଉଛେ ପତର ପୋଡ଼ା ରୋଗ ଗୋଟେ ହେସି, ଆଉ ପତର ଝଉଁଲା ରୋଗ ଟିକେ, ସେଟା ଯଦି
1: ଆଜ୍ଞା ଆଜ୍ଞା,
0: ଖାଲି ପୋକଟା ଦମନ କରିପାରିବେ ବେଲେ ଭେଣ୍ଡି ଚାଷ କିଛି ନାଇଁନ। ତାପରେ ସହଜ ବେଲେ ଟମାଟର ଗୋଟେ ହେଲା,
1: ହଁ,
0: ଆଉ ଆମର ପିଆଜ ହେଲା,
1: ନିଜେ ଯୋଗେଇ କରି ଲୁକେ ଖାଇପାରିବେ ନାଇଁ କେଁ?
0: ବାଦାମ, ଏଇଟା ମାନେ ସବଜି ଆଟା।
1: ଆଜ୍ଞା ଆଜ୍ଞା, ଯାହା ବି ହଉ ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗ୍ଲା। ଆଜ୍ଞା ନମସ୍କାର। ଶ୍ରୋତା ବନ୍ଧୁ, ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ ଭବତୋଷ।
2: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ?
2: ମୁଇଁ ଲୋକନାଥ ସାହୁ, ବିଜେପୁର ବରଗଡ଼ ଭାଲୁବାଲୁ କହୁଛେ।
1: ଆଜ୍ଞା ଆଜ୍ଞା, କେନ୍ତା ଅଛନ୍ ଆପଣ?
2: ଭଲ ଅଛୁ ଆଜ୍ଞା, ବର୍ଷା ତ ଏଇଟା ଠିକ ହଉଛି,
1: ବର୍ଷା ହଉଛି ବନେ ଜୋର।
2: ହଁ ହଁ, ଜୋର ସୋରେ, ତିନି ଚାରି ଦିନ ହେଲାନ,
1: ତିନି ଚାରି ଦିନ ହେଲାନ ଲଗାତାର ହଉଛି। ବେଲେ କେନ୍ତା କରୁଛନ୍ ଆଜ୍ଞା ଆପଣ ଦୈନନ୍ଦିନ ଜୀବନଯାପନ? ବର୍ଷା ଥି ତ ବାହାରକେ ବି ବାହାରି ନାଇଁ ପାରୁଥିବେ। ବେଲେ ଘରେ ରହିକରି କାଣା କାଣା ସବୁ କରୁଛନ୍?
2: ଘରେ ରହୁଛୁ, କ୍ଷେତ ଯାଉଛୁ, ଯେ
1: ହଁ
2: ଚାଷ ବାଡ଼ି ବି କରୁଛୁ, ଚାଷ କରୁଛୁ ଆମେ।
1: ହଁ ହଁ,
2: ଚାଷୀ ଲୋକ ତ ପ୍ୟାନ୍ ଖରାକେ ମାରିଲେ ନେଇ ଚଲିପାର।
1: ଆଜି ସତ କଥା ହେ, ବୋଲେ ଆପଣ ଚାଷ କରୁସନ୍ ଆଉ ବାକି ଟାଇମ୍ ଥି ଆପଣଙ୍କର କାଣା ହବି ଆଏ?
2: ଆମେ ବହି ପଢ଼ସୁଁ।
1: ବହି ପଢ଼ସନ୍ ନାଇଁ କେଁ?
2: ଆମର ମାନେ ପଢ଼ସୁ, ଘରେ ଯଦି ଟାଇମ୍ ମିଳିଲା ଆମର
1: ଆଜ୍ଞା
2: ଛୁଆମାନେ ଅଛନ୍ ଆମର,
1: ବୋଲେ ଏନ୍ତା କେତେଟା ଏନ୍ତା କେନ୍ କେନ୍ ବହି ଆପଣଙ୍କୁ ଯେନ୍ଟା ଭଲ ଲାଗ୍ସି ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବେ ଯେ ସେମାନେ ନିଶ୍ଚିତ ଭାବେ ପଢ଼ବାର କଥା, ସେଥିରୁ କିଛି ଶିକ୍ଷଣୀୟ ଅଛି ବୋଲିକରି?
2: ପୁରାଣ ମାନେ ପୁରାଣ ତେ ପଢ଼ୁଛୁ, ଶିବ ପୁରାଣ ତେ।
1: ଆଜ୍ଞା
2: ହଁ,
1: ଶିବ ପୁରାଣ
2: ଯେ ସୀତାରାମ ଦାଦା ବି କଲ୍ କରିଥିଲେ, ସେମାନେ ବି ଏଇଟା
1: ଆଜ୍ଞା ଭାଗବତ
2: ପଢ଼ସନ୍, ଆମେ ଗ୍ରୁପ ଟେ କରିଛୁ, ସବୁ ଶ୍ରୋତା ଆମେ ଶୁଣସୁ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଯାହା ବି ହଉ ଆପଣ ଶ୍ରୋତା ମାନେ ଶୁଣୁଛନ୍ ଆକାଶବାଣୀ କି ଇ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକେ ବଞ୍ଚେଇକରି ରଖିଛନ୍, ଆପଣମାନେ କଲ୍ କରସନ୍ ବୋଲି ଆମେ କଥା ହେସୁ, ଆମକୁ ବଢ଼ିଆ ଲାଗ୍ସି। ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗ୍ଲା। ଆଜ୍ଞା ନମସ୍କାର। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ, କଣ୍ଠ ମୋହିତ ଚୌହାନ, ରଚନା ଇର୍ଷାଦ କାମିଲ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଜବ୍ ୱି ମେଟ୍।

0: ଗୀତଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଭବତୋଷ।
1: ଆଜ୍ଞା ରାଜେନ୍ଦ୍ର ଭାଇ କହୁଥିଲି, ଅର୍ଲାକଣ୍ଟା।
0: ଆଜ୍ଞା ଆଜ୍ଞା, କେନ୍ତା ଅଛନ୍ ଆପଣ?
1: ଭଲ ଆଜ୍ଞା, ଆପଣ ଯେ?
0: ମୁଇଁ ବି ବଢ଼ିଆ ଆଜ୍ଞା। ଆଉ ଆପଣ ରେଡ଼ିଓ ଶୁଣୁଛନ୍? କେବୁ ଶୁଣୁଛନ୍ ଆପଣ ରେଡ଼ିଓ?
1: ଏଟା ମୁଇଁ ତିନ ପଡ଼ିଲା ଦିନ ଶୁଣୁଛେ।
0: ବହୁତ ଦିନୁ ଶୁଣୁଛନ୍ ତାହେଲେ ଆପଣ, ନାଇଁ କେଁ? ଆଜ୍ଞା, ଆଉ ଇହାଦେ କାଣା କରସନ୍?
1: ହ୍ୟାଲୋ
0: ଆଜ୍ଞା, ଇହାଦେ ଆପଣ କାଣା କରସନ୍?
1: ଇଲେକ୍ଟ୍ରିକ୍ କାମ, ଏଟା ମୋଟର ଫୋଟର, କୋଏଲ ୱାରିଂ, ପଙ୍ଖା କୁଲର।
0: ଆଜ୍ଞା ଆଜ୍ଞା, ବୋଲେ ତ ଇହାଦେ ବର୍ଷା ମାସେ ଯେନ୍ ଲାଇନ୍ କାଟସନ୍ ବୋଲସନ୍, ହେଟା ଆପଣ ଇଲେକ୍ଟ୍ରିସିଆନ୍ ମାନେ ହିଁ କାଟସନ୍ ବୋଧେ, ନାଇଁ କେଁ? ଆଜ୍ଞା ଆଜ୍ଞା, ହଉ ଆପଣଙ୍କର ସାଙ୍ଗେ କଥା ହେଇକିରି ବହୁତ ବଢ଼ିଆ ଲାଗ୍ଲା। ଆଜ୍ଞା ନମସ୍କାର। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମଟିକୁ ଏଇଠି ରଖି ବିଦାୟ ନେବାର। ବିଦାୟ ନେଉଛି ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ବିଶି। ନମସ୍କାର।

0: ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ସନ୍ଧ୍ୟା 6:10 ଶୁଣିବେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାକ୍ତା ଗୀତ ପରିବେଷଣ କରିବେ ଅଲିରାମ ହସ୍ତି ଓ ସାଥୀ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:02। ସନ୍ଧ୍ୟା 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିପାରିବେ କୃଷି ସଂସାର, ଏଥିରେ ରୁଆ ଧାନରେ ସମନ୍ୱିତ ଖାଦ୍ୟସାର ପରିଚାଳନା ଏ ସମ୍ପର୍କରେ ଭବାନୀ ଶଙ୍କର ବିଷୋଇଙ୍କ ସହ କଥାବାର୍ତ୍ତା। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ବିଶାଲ ଶର୍ମା।

0: ବିମାନବନ୍ଦରର ନୂଆ ଟର୍ମିନାଲ ଆଉ ଗୁଜରାଟର ଆସେମ୍ବ୍ଲିଂ ଆଉ ପରୀକ୍ଷଣ କେନ୍ଦ୍ରର କରିବେ ଉଦ୍ଘାଟନ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକେ ଦୃଷ୍ଟିନେ ରଖିକରି ପଞ୍ଚାୟତମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଗୋଟିଏ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀର ପହଲଗାଓଁ ଆଉ ବାଲତାଲ ମାର୍ଗନୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା। ଏ ଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ ସାରବାର ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟ ସରକାର ଗୋଟିଏ ସଶକ୍ତ ସମୃଦ୍ଧ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ଆଉ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶାନୁ ମୂଲ ହୋଇଥିବାର ଶିଳ୍ପ ବିପ୍ଳବର ଯାତ୍ରା ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ଆଉ ରୋଜଗାରର ନୂଆ ସୁଯୋଗ ଯୋଗାଉଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆଇବା ସୋମବାର ରଥଯାତ୍ରାର ପରିଚାଳନା ଆଉ ପ୍ରସ୍ତୁତି କରିବେ ସମୀକ୍ଷା ବୈଠକ। ଠିକ୍ ସମୟଥି ନୀତିକାନ୍ତି ସାରବାର ଶାନ୍ତି ଶୃଙ୍ଖଳା ରକ୍ଷା ଭିଡ଼ନେ ନିୟନ୍ତ୍ରଣ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ଉପରେ ହେବା ଆଲୋଚନା। ଓଡ଼ିଶାନେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ। ଜୁଲାଇ 5 ତାରିଖ ନ ବାହାରବା ଚିଠା ଭୋଟର ତାଲିକା। ଲୋକସେବା ଭବନରେ ଜାପାନୀ ଶିଳ୍ପ ବ୍ୟବସାୟୀ ପ୍ରତିନିଧି ମଣ୍ଡଳ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏସିଏମ୍ଇ ଆଉ ଆଇଏଚ୍ଆଇ କର୍ପୋରେସନ ସହିତ ଓଡ଼ିଶା ସରକାରଙ୍କ ସହଯୋଗ ପତ୍ର ସ୍ୱାକ୍ଷରିତ। ପାରାଦୀପ ଆଉ ଗୋପାଳପୁରରେ ହେବା 67,000 କୋଟି ଟଙ୍କାର 3ଟା ପ୍ରକଳ୍ପ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ପଢ଼ାବହିର ଭୁଲ ସଂଶୋଧନ ଲାଗି ମତାମତ ମାଗିଲା ଗଣଶିକ୍ଷା ବିଭାଗ। ଜାରି ହେଲା ଇମେଲ୍ ଆଇଡି ଆଉ ହେଲ୍ପଲାଇନ୍ ନମ୍ବର। ମିଶନ ଶକ୍ତି ଭବନଠାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ୍ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ। ସମ୍ବଲପୁର ସହିତ ବାଲେଶ୍ୱର ଭୁବନେଶ୍ୱର ଆର୍ ପୁରୀ ନ ତିଆରି ଚାଲିଥିବାର ଡପ୍ଲର ରାଡାର ଇ ବଛର ଶେଷ କାର୍ଯ୍ୟକ୍ଷମ ହେବା ବୋଲି କହିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ ଲଘୁଚାପ ପ୍ରଭାବତି ରାଜ୍ୟ ମୌସୁମୀ ସକ୍ରିୟ ଥିବାରୁ ବଡ଼ଭାଗି ଜିଲ୍ଲାନ ଲାଗି ରହିଛି ବର୍ଷା। ଆଇବା 9 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାର ସମ୍ଭାବନା ଅନୁମାନ କଲା ପାଣିପାଗ ବିଭାଗ। ଏଚ୍ ନିର୍ମୁଖିଆ ଖବର ଇନ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଆଦିବାସୀ ଗୀତ। ଏହି କାର୍ଯ୍ୟକ୍ରମରେ ବାକ୍ତା ଗୀତ ଶୁଣିବେ, ପରିବେଷଣ କରିବେ ଅଲିରାମ ହସ୍ତି ଓ ସାଥୀ। ଆଜିର ପ୍ରସଙ୍ଗ ଶୁଣିପାରିବେ ସନ୍ଧ୍ୟା 6:55। ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ରୁଆଧାନରେ ସମନ୍ୱିତ ଖାଦ୍ୟସାର ପରିଚାଳନା, ଏ ସମ୍ପର୍କରେ ଭବାନୀ ଶଙ୍କର ବିଷୟଙ୍କ ସହ କଥାବାର୍ତ୍ତା। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ମିନତୀ ପାଣିଗ୍ରାହୀ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:15। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର୍ବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା ଓ ସାରଙ୍ଗୀବାଦନ ପରିବେଷଣ କରିବେ ଓସ୍ତାଦ ସୁଲତାନ ଖାନ୍। ସ୍ପଟ୍ଲାଇଟ୍ ଶୁଣିପାରିବେ ରାତି 9:15 ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ମାନସ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ। ରାତି 10:02 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ବେହେଲା ବାଦନ, ଏଥିରେ କର୍ଣ୍ଣାଟକୀ ପଦ୍ଧତିରେ ପରିବେଷଣ କରିବେ ବିଦ୍ୱାନ ଏମ୍ଏସ୍ ଗୋପାଳକ୍ରିଷ୍ଣନ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଗାମୀକାଲି 4 ତାରିଖ ଶନିବାର ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ମିନକେତନ ପାଠି। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସର୍ଭାଇକାଲ କ୍ୟାନ୍ସର ଏବଂ ଏଚ୍ପିଭି ଭ୍ୟାକ୍ସିନ୍ର ଗୁରୁତ୍ୱ, କହିବେ ଡକ୍ଟର ସଞ୍ଜୀବ କୁମାର ମିଶ୍ର। ସକାଳ 7:35 ସାପ୍ତାହିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, ଏଥିରେ ଶୁଣିବେ ଡକ୍ଟର ଶ୍ୟାମ ଭୋଇଙ୍କ କବିତା। ସକାଳ 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଭିକାରୀଚରଣ ବଳ। ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାକ୍ତା ଗୀତ ପରିବେଷଣ କରୁଛନ୍ତି ଅଲିରାମ ହସ୍ତି ଓ ସାଥୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା।

ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ ତିନୋଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି ଦୁଇଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12 ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2 ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି।

0: ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁ ଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ି ରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 317 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4ଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା, ଦୈନନ୍ଦିନ ଜୀବନରେ ଏହା

0: କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି, ଗର୍ଭବତୀ ମହିଳା, ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି। ଗତ 11 ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଇଜେ ଗଲା ଦେଢ଼ ବଛର ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛି ପୁଞ୍ଜିନିବେଶ। ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ଜଣ ବରିଷ୍ଠ IAS ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାବଦେ ଲୋକକୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପର ବୋଲେ ରାଜ୍ୟର ବଡ଼ଭାଗୀ ଜାଗାନ ଲାଗି ରହିଛି ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9 ଜିଲ୍ଲାନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଜ୍ୟ ସରକାର ଗୋଟିଏ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ଅଧିବେଶନଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା ଦେଢ଼ ବର୍ଷ ଭିତରେ ରାଇଜେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏ ସମୟ ଭିତରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂଆ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରିଛନ୍। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାନୁ ନେଇକରି ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଇବା ଦିନେ ଜାରି ରହିବା। ଏହି ଚେଷ୍ଟା ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଆଉ ରୋଜଗାର ନୂଆ ସୁଯୋଗ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଥି ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହିକରି ରାଜ୍ୟ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଭିନ୍ ଭିନ୍ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ସାରିକରି ଆଜି ଭୁବନେଶ୍ୱର ପହଞ୍ଚିଛନ୍। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଆଉ ଆଇବା ଦିନେ କାର୍ଯ୍ୟପନ୍ଥା ଭାବେ ଆଲୋଚନା ହୋଇଥିବାର ଶ୍ରୀ ମାଝୀ କହିଛନ୍। ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଭୁବନେଶ୍ୱର ମିଶନ ଶକ୍ତି ଭବନର ଆଜି ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏତାକୁ ଉଦ୍ଘାଟନ କରିଛନ୍। ଜୁଲାଇନୁ ସେପ୍ଟେମ୍ବର ମାସ ତକ ଖେପ ଖେପ କରି ଆୟୋଜିତ ହେବାରକେ ଥିବାର ତାଲିମ କାର୍ଯ୍ୟକ୍ରମଟି ରାଜ୍ୟର 30 ଜିଲ୍ଲାର ପାଖାପାଖି 4,500 କମ୍ୟୁନିଟି ସହାୟକ କର୍ମଚାରୀ ଭାଗ ନେବେ। ଆଜିର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ଆଉ ଗୋପ ବ୍ଲକର 190 ଜଣ କମ୍ୟୁନିଟି ସହାୟକ କର୍ମଚାରୀଙ୍କୁ ପରିଚୟ ପତ୍ର ବାଣ୍ଟିଛନ୍। ରାଜ୍ୟ କାମ କରୁଥିବା ମୋଟ 62,341 ଜଣ କର୍ମଚାରୀଙ୍କୁ ଖେପ ଖେପ କରି ପରିଚୟପତ୍ର ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକେ ସବୁ ନୟତ୍କା ପ୍ରାଥମିକତା ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଲାଗି 10 ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସବୁ ପର୍ଯ୍ୟବେକ୍ଷକମାନେ ଦାୟିତ୍ୱଟି ଥିବା ଜିଲ୍ଲାକେ କମ୍ସେ କମ୍ 3 ଥର ଗସ୍ତ କରିକରି ସ୍ଥିତିର ସମୀକ୍ଷା କରିବେ। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ 2026-27 ଆର୍ଥିକ ବଛର ଲାଗି 4 ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ OAIC, ଓଡ଼ିଶା କୃଷି ପ୍ରୋତ୍ସାହନ ଆଉ ପୁଞ୍ଜି ଲଗାଣ ନିଗମ APICOL, ଓଡ଼ିଶା ରାଜ୍ୟ ବିହନ ନିଗମ OSSC ଆଉ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ OSCDCL ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛେ। ଏ ଅବସରରେ ରାଜ୍ୟ ଚାଷ ଆର୍ ଚାଷୀମାନଙ୍କର ଉନ୍ନତି ଦିଗେ ବିଭାଗ ସାଙ୍ଗେ ତାଲମେଲ ରଖିକରି ଏକାସାଙ୍ଗେ କାମ କରବାର୍କେ ନିଗମମାନଙ୍କୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। OAIC 1200 କୋଟି ଟଙ୍କାର କାରବାର ସହିତ 54,000 ଟନ୍ ସାର, 8,400 ଟ୍ରାକ୍ଟର, 1200 ପାୱାର ଟିଲର ଯୋଗାବା, APICOL 330 କୋଟି ଟଙ୍କାର ସାହସ୍ତି 1659 କୃଷି ଉଦ୍ୟୋଗ ସ୍ଥାପନା କରବା, OSCDCL 500 ଏକର ଜମିତି ହାଇବ୍ରିଡ୍ କାଜୁ ଯୋଗାବା ଆଉ OSSC ଜଳବାୟୁ ସହନଶୀଳ ବିହନ ଯୋଗାବାରଟା ବଢ଼ାବା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷ୍ଟି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ରାଣ୍ଡିଂ ଆଉ କମ୍ ସମୟର ଫସଲ ଉପରେ ଜୋର୍ ଦେବାକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ସୋମବାର ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍। ବୈଠକ ଥି ରଥଯାତ୍ରା ନୀତିକାନ୍ତିର ଧାରି ସମୟଥି ପୂରା କରବାର୍, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ପଦକ୍ଷେପ ବାବଦେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଭକ୍ତମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ବଡ଼ଦାଣ୍ଡକେ ଭିନ୍ ଭିନ୍ ଭାଗେ ବାଣ୍ଟାଯାଇକରି ଫି ଭାଗଥି ଜଣେ ଲେଖା ଓଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବା। ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାରଟା ସରକାରଙ୍କର ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଉ, ସୁରକ୍ଷା ଦୃଷ୍ଟିରୁ ହଉ, ପୁରାପୁରି ସେ ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ, ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହେଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହେଇଛି।
0: ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ ବାବଦେ ଲୋକ ସଚେତନ କରବାର୍ ଲାଗି ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଏ ବର୍ଷ ଦିବସର ବାର୍ତ୍ତା ରହିଛି ଗୋଟିଏ ନିରନ୍ତର ଭବିଷ୍ୟତ ଲାଗି ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ନୁ ମୁକ୍ତି। 2008 ଜୁଲାଇ ମାସର 3 ଗୋଟିଏ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାନ ପହିଲା ଥର ଲାଗି ଦିବସ ପାଳନ କରିଥିଲା। ଗୋଟିଏ ରିପୋର୍ଟ ଅନୁସାରେ ଫି ବଛର ପାଖାପାଖି 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇକରି ଫିକି ଦିଆଯାଇସି, ଯେନ୍ଟାକି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପ୍ରକାଶୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍। ଏ ବଛର ପୂର୍ତ୍ତିକେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ନୁ ମୁକ୍ତ କରବାର ଆହ୍ୱାନ ନେଇକରି ଏ ଦିବସ ପାଳନ କରାଯାଉଛେ। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଓପିଏଚ୍ଡବ୍ଲ୍ୟୁସି ତରଫୁ 2024-25 ଆର୍ଥିକ ବଛର ଲାଗି ରାଜ୍ୟ ସରକାରଙ୍କର 21,28,00,000 ଟଙ୍କାର ରେକର୍ଡ ଲାଭାଂଶ ଦିଆଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ ଲାଭାଂଶର ଚେକ୍ ଦେଇଛନ୍। 2025-26 ବଛରେ ନିଗମ 2,520,000,000 ଟଙ୍କାର ସବୁନୁ ଯହ କାରବାର କରିଛି। 2014-15 ନିୟମିତ ଭାବେ ଲାଭାଂଶ ଦେଇଆସୁଥିବାର ନିଗମ ଏପ୍ତକ୍ ମୋଟ 86,05,00,000 ଟଙ୍କା ଦେଇସାରିଛି। ଉଚ୍ଚା ଦର୍ଜା ନିର୍ମାଣ ଲାଗି ନିଗମକେ 2 ବିଶ୍ୱକର୍ମା ପୁରସ୍କାର ଭିଲ୍ ମିଳିସାରିଛି। ତୁର୍କୀର ମର୍ସିନ୍ଠାରେ ହୋଇଥିବାର ୱାର୍ଲ୍ଡ ଏବିଲିଟି ସ୍ପୋର୍ଟ୍ସ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିକରି ଜିଲ୍ଲା ଓ ରାଜ୍ୟ ଲାଗି ଗୌରବ ଆଣିଛନ୍। ପୁରୁଷ ଏକକ SL3 ଆଉ ମିକ୍ସଡ୍ ଡବଲ୍ SL3 SU5 ବର୍ଗଥି ସ୍ୱର୍ଣ୍ଣ ଜିତିବାର ସହିତ ଆଉ ଗୋଟିଏ ପର୍ଯ୍ୟାୟଥି ରୌପ୍ୟ ପଦକ ହାସଲ କରିଛନ୍। ଆଜି ସେ କଳାହାଣ୍ଡି ପହଞ୍ଚିବାର ଉତ୍ତରୁ ଜିଲ୍ଲା ପ୍ରଶାସନ ଆଉ କ୍ରୀଡ଼ା ସଂଗଠନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର ଅଣସର ପିଣ୍ଡିନ ଜରେ ପଡ଼ିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାଥି ଦୈତାପତି ସେବକମାନେ ଲାଗିଛନ୍। ଅନବସରର 5 ଦିନେ ଆଜି ଶ୍ରୀ ବିଗ୍ରହମାନଙ୍କର ଚନ୍ଦନ ଆଉ କରାଳ ଖୋଲାଯାଇକରି ଶ୍ରୀଅଙ୍ଗ ଫିଟାଯିବା। ସେଆଡ଼େ ମହାପ୍ରଭୁମାନଙ୍କର ସେବା ଲାଗି ସୁନା ଗୋସେଇଁ ସେବକମାନେ ତିଆରି କରିଥିବାର ଅନବସର ମୈଲମ ଲାଗି କରାଯାଉଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ପାଖର ଉତ୍ତର ଓଡ଼ିଶା ସମୁଦ୍ର ଖଣି ଇଲାକାନ ଲଘୁଚାପ କ୍ଷେତ୍ର ଅତ୍କା ଘନୀଭୂତ ହେବାରକେ ଲାଗିଛି। ଲଘୁଚାପର ପ୍ରଭାବଥି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବାକାଲ ସକାଲ ତକ୍ ବିଜୁଳି ଆର୍ ଘଡ଼ଘଡ଼ି ସାଙ୍ଗେ ଜବନୁ ଅତି ଜବର ବର୍ଷା ହେବା ବୋଲି କଳାହାଣ୍ଡି ରାୟଗଡ଼ା ମାଲକାନଗିରି ଆଉ କୋରାପୁଟ ଜିଲ୍ଲାକେ ଭୁବନେ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ସହିତ 9 ଜିଲ୍ଲାକେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ରାଜ୍ୟ ଲଘୁଚାପର ବଲେ ହେଉଥିବା ଲଗାୟତ ବର୍ଷା ଲାଗି ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ବିଭାଗ ପୂରାପୂରି ସତର୍କ ଆଉ ପ୍ରସ୍ତୁତ ଅଛେ ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ସବୁ ଅଗ୍ନିଶମ କେନ୍ଦ୍ରକେ 24 ଘଣ୍ଟା ସତର୍କ ରହିବାର୍କେ କୁହାଯାଇଛି। ସମ୍ବଲପୁର, କଟକ ଆର୍ ବ୍ରହ୍ମପୁରନୁ ଖାସ୍ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ଭୁବନେଶ୍ୱରନ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଜ୍ୟ ଗଲା 1.5 ବର୍ଷ ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛି ପୁଞ୍ଜିନିବେଶ। ରାଜ୍ୟ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପ ବଲେ ରାଜ୍ୟର ବଡ଼ଭାଗି ଜାଗାନ ଲାଗି ରହିଛେ ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9 ଜିଲ୍ଲାନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେକର ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ।

ବାଦ୍ୟନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲାକ୍ସନ୍ଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର 3 ଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି

0: ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ଼ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକ୍କୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମକୁ କରେକ୍ସନ୍ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା, ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ, ଜଳ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା, ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
2: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
4: 2 ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛନ୍ତି।
2: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନହଲରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ, 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷି କ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
5: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର।

0: ଜୈବିକ ଉତ୍ସ, ତୃତୀୟ ହେଲା ରାସାୟନିକ ଉତ୍ସ।
1: ପ୍ରାକୃତିକ ଉତ୍ସରୁ କେନ୍ କେନ୍ ଖାଦ୍ୟ ସାର ଆମକୁ ମିଳିଥିସି ସେ ବିଷୟ ଟିକେ କହୁନ ଆଜ୍ଞା।
0: ପ୍ରାକୃତିକ ଉତ୍ସ କହିଲେ ଦେଖନ୍ତୁ, ଯେଉଁ ମାଟିରେ ଆମର ଯେଉଁ ଗଚ୍ଛିତ ହୋଇ ଖାଦ୍ୟସାର ଅଛି ତାକୁ କୁହାଯାଏ ପ୍ରାକୃତିକ ଉତ୍ସ। ତ ଆମେ କହିବା ମାଟିରେ ଖାଦ୍ୟ ସାର ଆସୁଛି କେଉଁଠୁ, ତ ମାଟିରେ ଖାଦ୍ୟସାର ଦୁଇଟି ଦିଗରୁ ଆସୁଛି। ଗୋଟେ ହେଉଛି ଯେଉଁ ମାଟି ତିଆରି ହେଉଛି ତା'ର ଶିଳାରୁ ଆସୁଛି, ଏବଂ ଆଉ ଗୋଟେ ହେଉଛି ଆମର ଯେଉଁ ଜୀବଜନ୍ତୁ।
1: ପ୍ରାକୃତିକ ଉତ୍ସରୁ କେନ୍ କେନ୍ ଖାଦ୍ୟ ସାର ମିଳିଛି ସେ ବିଷୟ ଟିକେ କହୁନ ଆଜ୍ଞା।
0: ତ ପ୍ରାକୃତିକ ଉତ୍ସ କହିଲେ ଆମର କହେ ଯେ ମାଟିରେ ଯେଉଁ ମହଜୁଦ ଥିବା ଖାଦ୍ୟସାରକୁ ବୁଝାଏ
1: ଆଜ୍ଞା।
0: ତ ଦେଖନ୍ତୁ, ଆମ ମାଟିରେ ସମସ୍ତ ପ୍ରକାର ଖାଦ୍ୟସାର ଗଛ ଯେଉଁ ଆବଶ୍ୟକ କରୁଛି ରହିଥାଏ, କିନ୍ତୁ କେଉଁ ଖାଦ୍ୟସାର କମ୍ ମାତ୍ରା ଥାଏ, କେଉଁ ଖାଦ୍ୟସାର ଅଧିକ ମାତ୍ରା ଥାଏ, ଯେଉଁଟାକି ତା'ର ମାଟି ଯେଉଁ କେଉଁ ଶିଳାରୁ ତିଆରି ହୋଇଛି ତା ଉପରେ ନିର୍ଭର କରେ। ଯେମିତି ଦେଖିବେ ଆମର ପଶ୍ଚିମ ଓଡ଼ିଶା କଥା ଚିନ୍ତା କରିବା, ତାହେଲେ ଦେଖିବେ ପଶ୍ଚିମ ଓଡ଼ିଶାର ମାଟିରେ ଆମର ପଟାସ ବହୁତ ପରିମାଣରେ ଥାଏ
1: ଆଜ୍ଞା।
0: ତ ପଟାସ ଉପଲବ୍ଧତା ମାଟିରେ ବହୁତ ଅଧିକ ଥାଏ, ତ ଗଛରେ ଆମକୁ କ୍ଷେତରେ ପଟାସ ସାର କମ୍ ଦେଲେ ବି ଚଳିଯାଏ। ସେମିତି ମାଟିର ଅମ୍ଳତା ବି ଅଧିକ ଥାଏ ଆମ ଅଞ୍ଚଳର ମାଟିର, ଯେଉଁଥିପାଇଁ କି ଆମର କିଛି ଉପାଦାନ ରହୁଛି ଯେଉଁଟାକି ଆମ ଖାଦ୍ୟସାର ରହୁଛି, ଯେମିତି ଫସ୍ଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ବୋରନ୍, ମୋଲିବିଡିୟମ୍, ଏସବୁ ଉପାଦାନ ଗଛକୁ ସହଜରେ ମିଳିନଥାଏ। ପ୍ରାକୃତିକ ଗଛରେ ସବୁ ଆସୁଛି କେଉଁଠୁ ମାଟି, ଗୋଟେ ହେଲା ତା'ର ଶିଳାରୁ ଆସିଲା, ଦ୍ୱିତୀୟ କଥା ହେଲା ଆମର ଯଦି ଗଛ ପତ୍ର କି ଉଦ୍ଭିଦ କି ଆମର ମାନେ ଜୀବଜନ୍ତୁ ଯେଉଁ ମରିଯାଆନ୍ତି ସେ ମାଟିରେ ମିଶିଲା ପରେ ବି ତାକୁ ବିଘଟନ ହେଇକିରି ମାଟିରେ ଖାଦ୍ୟଶ୍ରୟ ହିସାବରେ ସେ ଗଛକୁ ଯୋଗାଇଥାଏ,
1: ପାଇଯାଉଛି।
0: ଇଏ ହେଲା ଆମର ଆମର ପ୍ରାକୃତିକ ଉତ୍ସ ଯେଉଁ ଗଛ ପାଇଥାଏ ସେ କଥା।
1: ପ୍ରାକୃତିକ ଉତ୍ସ ବିଷୟରେ ତ କହିଲେ ଆଜ୍ଞା, ରାସାୟନିକ ଉତ୍ସ ବିଷୟରେ ଟିକେ କହୁନ।
0: ରାସାୟନିକ ଉତ୍ସ ଯେଉଁଟା ଆମେ ଆଲୋଚନା କରୁଥିଲେ ଯେ ଯେମିତି ବର୍ତ୍ତମାନ ଆମର ରାସାୟନିକ ପଦ୍ଧତିରେ
1: ଆଜ୍ଞା
0: ବିଭିନ୍ନ ଉପାଦାନର ସମ୍ମିଶ୍ରଣରେ ଗୋଟେ କୃତ୍ରିମ ସାର ତିଆରି କରାଯାଏ, ଲାବୋରେଟୋରୀ ବା ଆମର ପ୍ରୟୋଗଶାଳାରେ ତିଆରି କରାଯାଏ, ସେ ତାକୁ କୃତ୍ରିମ ସାର ବି କୁହାଯାଏ, ବେଳେବେଳେ ତାକୁ ରାସାୟନିକ ସାର ଏବଂ ଉର୍ବରକ ମଧ୍ୟ କୁହାଯାଏ। ଯେମିତି ଆପଣ ଉଦାହରଣ ସ୍ୱରୂପ ନେବା, ଯଦି ଯବକ୍ଷାର ଯାନ, ଯବକ୍ଷାର ସାରର ଆମର ୟୁରିଆ ବଜାରରେ ମିଳୁଛି, ଏବଂ ତାହା ବ୍ୟତୀତ ଆମର ଆମୋନିୟମ୍ ସଲଫେଟ୍ ବି ମିଳୁଛି, ଆମୋନିୟମ୍ ନାଇଟ୍ରେଟ୍ ବି ଅଛି, ଆଉ ଆମର କ୍ୟାଲସିୟମ୍ ଆମୋନିୟମ୍ ନାଇଟ୍ରେଟ୍ ବି ବଜାରରେ ଆମର ଯବକ୍ଷାରଜାନ ସାର ପାଇବା ପାଇଁ ବଜାରରେ ମିଳୁଛି ରାସାୟନିକ ସାର। ସେମିତି ଯଦି ଆଉ ଗୋଟେ ଆମ ଫସ୍ଫରସ୍ କଥା ଚିନ୍ତା କରିବା, ତାହେଲେ ଆମର ସିଙ୍ଗଲ୍ ସୁପର୍ ଫସ୍ଫେଟ୍, ସିଙ୍ଗଲ୍ ସୁପର୍ ଫସ୍ଫେଟ୍, ଟ୍ରିପଲ୍ ସୁପର୍ ଫସ୍ଫେଟ୍ ସାର ବଜାରରେ ମିଳୁଛି। ପଟାସିୟମ୍ କଥା ଚିନ୍ତା କରିବା, ତାହେଲେ ଆମର ମ୍ୟୁରେଟ୍ ଅଫ୍ ପଟାସ୍ ଏବଂ ପଟାସିୟମ୍ ସଲଫେଟ୍ ରାସାୟନିକ ସାର ବଜାରରେ ମିଳୁଛି।
1: ଆଉ ଗୋଟିଏ ଅଛି ଆଜ୍ଞା, ଜୈବିକ ଉତ୍ସ, ତ ଜୈବିକ ଉତ୍ସ ବିଷୟରେ ଟିକେ ବୁଝାଇକିରି କହୁନ୍ତୁ।
0: ଦେଖନ୍ତୁ, ଜୈବିକ ଉତ୍ସ ବର୍ତ୍ତମାନ ଯୁଗରେ ଧାନ ଚାଷ ପାଇଁ ଜୈବିକ ଉତ୍ସଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଜୈବିକ ଉତ୍ସ କହିଲେ ଯେଉଁ ଖତ ସାର ମିଳୁନି, ଗାଈ ବଳଦ କିଏ ରଖୁନାହାନ୍ତି, ତ ଖତ ଆଉ ଦେଉନାହାନ୍ତି, କିନ୍ତୁ ଜାଣିବା ଦାୟୀ ରଖିବା ଦରକାର ଯେ ଆମର ଖତ ସାର ଆପଣ ଗାଈ ଗୋବର ଛାଡ଼ିଲେ ବି ବହୁତ ପ୍ରକାର ଆମର ଜୈବିକ ଖତ ଉପଲବ୍ଧ ଅଛି, ସେହିସବୁ ଖତକୁ ଆମେ ଧାନ ଚାଷରେ ଉପଲବ୍ଧ କରିପାରିବା। ଆସନ୍ତୁ ଗୋଟିଏ ଗୋଟିଏ ଆଲୋଚନା କରିବା, ଯେମିତି ଆମର ଗୋଟେ ହେଉଛି ସବୁଜ ଖତ। ଚାଷୀମାନେ ମାନେ ଆପଣମାନେ ଜାଣିଥିବେ ଅଳ୍ପ ବୋଧେ, ସବୁଜ ଖତ ମାନେ କ'ଣ ନା, ଆମର କି ଯେକୌଣସି ଯେଉଁ ଡାଲି ଜାତୀୟ ଫସଲକୁ ପ୍ରଥମେ କ'ଣ କରିବା ନା, ଧାନ ରୋଇବାର 45 ଦିନ ପୂର୍ବରୁ ମୁଖ୍ୟ ଜମିରେ ତାକୁ ଚାଷ କରାଯିବ। ଚାଷ କରିସାରିଲା ପରେ ସେ ଯେତେବେଳେ ତାର
1: ସବୁଜ
0: ସବୁଜ ଆକାରରେ ଥିବ, ଫୁଲ ଫୁଟିବା ଆରମ୍ଭ ହେବ, ତାକୁ ଆମେ କାଦୁଅ କରି ମାଟିରେ ମିଶାଇଦେବା। ମିଶାଇଦେବା ଦ୍ୱାରା କ'ଣ ହେବ ନା, ମାଟିକୁ ପ୍ରଚୁର ପରିମାଣରେ ଜୈବିକ ଖତ ମିଳିବ, ଯାହା ଦେଖାଯାଇଛି ପାଖାପାଖି ହେକ୍ଟରକୁ 10 ଟନ୍ ଖତ ଗଛରୁ ଆମେ ମାଟିରେ ମିଶାଇ ପାରିବା। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ, ଯଥା ଯେମିତି ରାସାୟନିକ ସ୍ୱାସ୍ଥ୍ୟ କି ଫିଜିକାଲ ସ୍ୱାସ୍ଥ୍ୟ କି ବାୟୋଲୋଜିକାଲ ଜୈବିକ ସ୍ୱାସ୍ଥ୍ୟ ଉତ୍ତମ ରହିବ।
1: ଆଜ୍ଞା,
0: ଦ୍ୱିତୀୟ ରହୁଛି ଆମର ଯେ ସ୍ଥୂଳ ଜୈବିକ ଖତ, ଫାର୍ମେଡ୍ ମେନ୍ୟୁର ବା କମ୍ପୋଷ୍ଟ, ଗୁହାଳ ଖତ ଯେଉଁଟା ଆମେ କହୁଛନ୍ତି, ଗୁହାଳ ଖତ କି ଆମର ଘର ପନିପରିବାକୁ କମ୍ପୋଷ୍ଟ କରିବି ଯେଉଁ ଦେଉଛନ୍ତି ସେଟାକୁ କହୁଛି ଆମର, ସେଟା ବି ଆମେ ଦେଇପାରିବା। ତା ବ୍ୟତୀତ ଆଉ ଗୋଟେ ହେଉଛି ଆମର ସାନ୍ଦ୍ରିକ ଜୈବିକ ଖତ, ଯେଉଁଟାକି ଆମର ଉପାଦାନ ପରିମାଣ ବା ନ୍ୟୁଟ୍ରିଏଣ୍ଟ ପରିମାଣ ଟିକେ ଅଧିକ ଥାଏ, ଯେମିତି ଆମର ଅଏଲ୍ ମିଲ୍ ଯେତେ ହେଲା, ପିଡ଼ିଆ ପିଡ଼ିଆ, ରାଶି ପିଡ଼ିଆ ହେଲା, ବାଦାମ ପିଡ଼ିଆ ହେଲା, ସୋରିଷ ପିଡ଼ିଆ ହେଲା, ଯେଉଁ ତେଲ ବାହାର କଲା ପରେ ସେ ପିଡ଼ିଆ ଯାଉ ଯଦି ଆମେ ଗୁଣ୍ଡ କରି
1: ରହିଯାଉଛି,
0: ଗୁଣ୍ଡ କରି ଯଦି ମାଟିରେ ଦେବା, ତାହେଲେ ବି ମାଟିକି ବହୁତ ଗୁଡ଼ିଏ ଉପାଦାନ ମିଳିପାରିବ,
1: ସେଟା ବି ଆମର ଜୈବିକ ଖତରେ ଯାଉଛି,
0: ଜୈବିକ ଖତରେ ଯାଇପାରିବ। ତା ବ୍ୟତୀତ ଆଉ ଗୋଟେ ଅଛି ଆମର ଜୀବାଣୁ ସାର। ଧାନ ଗଛରେ ଆମେ ଆଜଲା ଗୋଟେ ଅଛି, ଗୋଟେ ଆମର ପାଣିରେ ଗୋଟେ ଫର୍ନ ଭଳିଆ ଗୋଟେ ଗଛ ଅଛି, ଆଜଲା ବି ଚାଷ କରି ଦେଇପାରିବା। ଆଉ ଗୋଟେ ଅଛି ନୀଳହରଦୀ ଶୈବାଳ ବା ବିଜିଏ ତାକୁ କହୁଛନ୍ତି, ତାକୁ ବି ଦେଇପାରିବା। ତା ବାଦ ବି ଆଉ ଗୋଟେ ଅଛି ଏଜୋସ୍ପିରିଲମ୍ ବି ଅଛି, ତାକୁ ବି ଦେଇପାରିବା। ତ ଏଇସବୁ ବହୁତ ଗୁଡ଼ିଏ ବାୟୋଲୋଜିକାଲ ଆମର ବା ଜୈବିକ ସୋର୍ସ ଆମର ଅଛି, ଯେଉଁଟାକି ଆମେ ଧାନ ଫସଲରେ ଦେଇପାରିବା, ଏହାଦ୍ୱାରା ଗଛ ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ ଆମର ଅମଳ ବି ପାଇପାରିବା।
1: ବହୁତ ବଢ଼ିଆ କଥା ମାନେ କହିଲେ ଆଜ୍ଞା, ବିଭିନ୍ନ

0: ତାର ଆମର ଜୈବିକ ଉତ୍ସ ଯେନ୍ଟା ଅଛେ, ଯେନ୍ଟାକି ଏବେ ଆମକୁ ବହୁତ ଦରକାର। ଖାଲି ଆମେ ରାସାୟନିକ ସାର ଉପରେ ନିର୍ଭର ନାଇଁ କରିକିରି ଏସବୁ ଆମେ ଜୈବିକ ଉତ୍ସକେ ଆମେ ଭଲ କରି ବୁଝ୍ମା ଆଉ ତାହାକେ ପ୍ରୟୋଗ କର୍ମା। ତ କେଉଁ କେଉଁ ରାସାୟନିକ ସାର ଏବଂ କେତେ ମାତ୍ରାରେ ଆମେ ଆମେ ପ୍ରୟୋଗ କରିପାର୍ମା?
1: ଦେଖନ୍ତୁ, ଆମେ ଏପର୍ଯ୍ୟନ୍ତ ଯେଉଁ ଜୈବିକ ଖତ ଆଲୋଚନା କରୁଥିଲେ, ଇଏ ସାଧାରଣତଃ ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ, କିନ୍ତୁ ଗଛକୁ ଆବଶ୍ୟକ ଅନୁସାରେ ଖାଦ୍ୟ ସାର ଯୋଗାଇ ପାରିବ ନାହିଁ। ତ ଗଛର ଆବଶ୍ୟକ ଅନୁସାରେ ଖାଦ୍ୟ ସାର ଯୋଗାଇବାକୁ ହେଲେ ଆମକୁ ରାସାୟନିକ ସାର ପ୍ରୟୋଗ କରିବାକୁ ଆମେ ବାଧ୍ୟ ଅଟୁ, ନହେଲେ ଆମେ ଆଶାନୁରୂପ ଅମଳ ପାଇପାରିବା ନାହିଁ। ତ ରାସାୟନିକ ସାର କଥା କହିବା, ଏହାର ମାତ୍ରା ସାଧାରଣତଃ ବିଭିନ୍ନ ଦିଗ ଉପରେ ନିର୍ଭର କରେ। ଧାନର ଫସଲ ବା କିସମର ଅବଧି, କେତେ ଦିନିଆ ଧାନ, ଛୋଟ ଧାନ ହେଲେ କମ୍ ସାର ଦରକାର ପଡ଼ିବ, ବଡ଼ କିସମ ଧାନ ହେଲେ ଅଧିକ ଦରକାର ପଡ଼ିବ, ସେଇଟା ଗୋଟେ। ତାପରେ ହେଉଛି ମାଟିର ଉର୍ବରତା, ମାଟିର କେତେ ଉର୍ବରକ ଅଛି ସେଇଟା ବି ଦେଖିବାକୁ ପଡ଼ିବ, ଏବଂ ଜଳସେଚିତ ଜମି ନା ଅଣଜଳସେଚିତ ଜମି, ଏହିସବୁ ଦିଗକୁ ଦେଖିକରି ଆମ ରାସାୟନିକ ସାରକୁ ନିର୍ଦ୍ଧାରଣ କରିବାକୁ ପଡ଼ିଥାଏ। ଯଦି ଆମ ଅଞ୍ଚଳ କଥା ଚିନ୍ତା କରିବା, ଆମର ଯେଉଁ ହୀରାକୁଦ ସେଚାଞ୍ଚଳ, ଯେଉଁଠିକି ଆମର ଧାନ ପରେ ଧାନ ଚାଷ କରାଯାଏ, ଏବଂ ସାଧାରଣତଃ ଚାଷୀ ଭାଇମାନେ ଆମର ବଡ଼ ଧାନ କରିଥାନ୍ତି, 140ରୁ 150 ଦିନିଆ ଧାନ କରିଥାନ୍ତି। ତ ସେ କଥା ଚିନ୍ତା କଲେ ଆମକୁ ସାଧାରଣତଃ ଖରିଫ ସିଜନ ପାଇଁ, ଏଇ ସିଜନ ପାଇଁ ତା'ର ହେକ୍ଟର ପିଛା 80 କିଲୋଗ୍ରାମ ଜବଘରେ ଧାନ, 40 କିଲୋଗ୍ରାମ ଫସ୍ଫରସ୍ ଏବଂ 40 କିଲୋଗ୍ରାମ ପଟାସ୍ ପ୍ରୟୋଗ କରିବାକୁ ହେବ। ଯଦି ଆମେ ଡାଳୁଅ କଥା ଚିନ୍ତା କରିବା, ଡାଳୁଅ ସିଜନରେ ଆଉ ଟିକେ ଅଧିକ ସାର ଦେବାକୁ ପଡ଼ିଥାଏ, ଯେମିତି 100 କେଜି ଜବଖାର ଯାନ, 50 କେଜି ଫସ୍ଫରସ୍ ଏବଂ 50 କେଜି ପଟାସିୟମ୍। ଇଏ ହେଲା ସାରର ମାନେ ଆମ ଜବଖାର ଯାନ, ଫସ୍ଫରସ୍, ପଟାସ୍, କାହିଁକିନା ଯେତିକି ସତର ଉପାଦାନ କଥା ଯେଉଁ କହିଲି, ସେଥିରୁ ଏହି ତିନୋଟି ଉପାଦାନ ଗଛକୁ ବିଶେଷ ଭାବରେ ଆବଶ୍ୟକ ହୋଇଥାଏ। ଏହା ବ୍ୟତୀତ ଆମକୁ ଆଉ ଗୋଟେ ସାର ହେଉଛି ଜିଙ୍କ ସଲଫେଟ୍। ଧାନ ଗଛରେ ଜିଙ୍କ ସଲଫେଟ୍ର ବି ଆବଶ୍ୟକତା ପଡ଼ିଥାଏ, ଜିଙ୍କର ଅଭାବ ହେଲେ ବି ଧାନ ଗଛରେ ବେଶୀ ରୋଗ ପୋକ ବି ଲାଗିଥାଏ ଏବଂ ଅମଳ କମିଯାଇଥାଏ। ତ 25 କିଲୋଗ୍ରାମ ଜିଙ୍କ ସଲଫେଟ୍କୁ ମଧ୍ୟ ଆମକୁ ପ୍ରୟୋଗ କରିବାକୁ ପଡ଼ିବ। ପ୍ରଥମେ ଆମର ରହିଲା ଯେ ଜୈବିକ ଖତ, ଯେତିକି ଜୈବିକ ଖତ ଅଛି ସମସ୍ତ ଜୈବିକ ଖତକୁ ଆମକୁ ଗଛ ବା ଧାନ ରୋଇବା ପୂର୍ବରୁ ଏବଂ ମାଟି ପ୍ରସ୍ତୁତ ଜମି ଯେଉଁ କାଦୁଅ କରିବା ସମୟରେ ତାହାକୁ ପ୍ରୟୋଗ କରାଯାଏ। ଯଦି ରାସାୟନିକ ସାର କଥା ଚିନ୍ତା କରିବା, ତ ରାସାୟନିକ ସାର ଆସନ୍ତା ଜବଖାର ଯାନକୁ 4 ଭାଗରେ ଦିଆଯିବ, କିନ୍ତୁ ସମସ୍ତ ଫସ୍ଫରସ୍, ପଟାସିୟମ୍ ସାରକୁ ଏବଂ ଜିଙ୍କ ସଲଫେଟ୍କୁ ଶେଷ କାଦୁଅ କରିବା ସମୟରେ ପାଣି କାଟିକିରି କାଦୁଅ ପରେ ପାଣି କଟାଇ ଦେବା ଏବଂ ଜମିରେ ଛିଞ୍ଚି ବୁଣିଦେବା। ବୁଣି ସାରିଲା ପରେ ତାକୁ ପଟା ମାରିକିରି ଲେବେଲ କରିଦେବା। ତ ସେଥିପାଇଁ ଆମକୁ ଦେଖିବାକୁ ପଡ଼ିବ ଯେ ଆମର ଖାଦ୍ୟ ସାର ଯେମିତି ଗଛର ଚେର ଯେଉଁପର୍ଯ୍ୟନ୍ତ ପହଞ୍ଚି ସେହି ଭିତରେ ରହିବା ଆବଶ୍ୟକ। ତ ପାଣି କାଟି ବୁଣି ସାରିଲା ପରେ ଖାଲି ପଟାଇ ଦେଇଦେଲେ ସେ ତା'ର ସାର ଠିକ୍ଠାକ୍ ହୋଇଗଲା। ଜବଘରେ ସାର ଯେଉଁ କଥା କହିଲି, ତାକୁ 4 ଭାଗରେ ଦିଆଯିବ। 4 ଭାଗ କଲା ପରେ 4 ଭାଗରୁ ଭାଗେ ଦିଆଯିବ ଆମର ଧାନ ରୋଇବା ପୂର୍ବରୁ, ଆଉ 2 ଭାଗ ଦିଆଯିବ ତାକୁ ପିଲ ସାର ହିସାବରେ, ଇଏ ତ ଧାନ ପିଲ୍ ମାରୁଛି ମାନେ ତା'ର ତ ଧାନ ରୋଇବାର 20ରୁ 25 ଦିନରେ ଧାନ ରୁଆ ଯେବେ ସରିବ ତା'ର 20-25 ଦିନରେ ଘାସ ଫାସ ବାଛିକିରି ସେଟାକୁ ଦ୍ୱିତୀୟ ସାର ହିସାବରେ ଦିଆଯିବ। ତା'ପରେ ହେଉଛି ତୃତୀୟ ସାର, ତୃତୀୟ ସାର ଯାହା 4 ଭାଗରୁ ଭାଗେ ରହିଲା ତାକୁ ଖେଡ଼ ସାର ହିସାବରେ କହୁଛନ୍ତି। ତ ଖେଡ଼ ସାର ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଏଇଟା ଦେଲା ଚାଷୀ ଭାଇମାନେ ବହୁତ ଡେରି କରିଦିଅନ୍ତି। ସେ ଭାବନ୍ତି କ'ଣ ନା ଧାନ କେଣ୍ଡା ବାହାରିଲା ପରେ ହେଉଛି ତା'ର ପ୍ରକୃତ ସମୟ ସାର ଦେବା ପାଇଁ, ଯେଉଁଥିପାଇଁ ସେଇଟା ହେଉଛି ଭୁଲ। କେଣ୍ଡା କେଣ୍ଡା ବାହାରିଲା ପରେ ଯଦି ସାର ଦେବା ତାହେଲେ ଗଛର ଲମ୍ବା ହୋଇଯିବ, ହାଇଟ୍ ବା ଉଚ୍ଚତା ବଢ଼ିଯିବ ଏବଂ ଗଛ ପଡ଼ିଯିବ, ତଳେ ପଡ଼ିଲେ ଧାନ ଅମଳ କମିଯିବ। ତା'ର ପ୍ରକୃଷ୍ଟ ସମୟ ହେଉଛି ଯେତେବେଳେ ଆମର ଯେଉଁ ଧାନ ଯେଉଁ ଗଣ୍ଠି ବାନ୍ଧେ, ଆମର ଗର୍ଭଣ ସଂକ୍ରାନ୍ତି କହିଲେ ଗଣ୍ଠି ବାନ୍ଧେ ବୋଲି, ଯେତେବେଳେ ଗଣ୍ଠି ବାନ୍ଧିବା ଆରମ୍ଭ କରିବ ସେତେବେଳେ ତାକୁ ଆମକୁ ଦେବାକୁ ପଡ଼ିବ। ତା'ର ଜାଣିବା ପାଇଁ ତା'ର ଗୋଟେ ଉପାୟ ବି ଅଛି, ଦେଖନ୍ତୁ ଆପଣ ମୁଁ କହୁଛି ଯେ ଧାନର ଅବଧି ଉପରେ ନିର୍ଭର କେତେ ଦିନ ସେ ଗଣ୍ଠି ବାନ୍ଧିବ। ସପୋଜ୍ ଦେଖନ୍ତୁ ଆମର 140 ଦିନିଆ ଧାନ କି 150 ଦିନିଆ ଧାନ ଯଦି ହେଲା, ସେଇର ଶେଷ 60 ଦିନ ହେଲା ଆମର ପ୍ରୋଡକ୍ଟିଭ ପାର୍ଟ, ଆଉ 90 ଦିନ ହେଲା ଆମର ଭେଜିଟେଟିଭ ପାର୍ଟ। ତ ଧାନ ଗଜା ହେବାର 90 ଦିନରେ ସେ ଗଣ୍ଠିଟା ଆରମ୍ଭ ହେବ।
0: ଆଜ୍ଞା,
1: ଆମର ସ୍ୱର୍ଣ୍ଣ କଥା ଯଦି ଚିନ୍ତା କରିବା, 150 ଦିନିଆ ଧାନ ଚିନ୍ତା କରିବା, ଧାନ ଯେବେ ଗଜା ହେଲା ତା'ର 90 ଦିନରେ ସେଇ ଗଣ୍ଠିଟା ବାହାରିବ। ତାକୁ ଆଖି ଆଗେ ରଖିକିରି ଆମେ ଖେଡ଼ ସାରଟା ଦେବାକୁ ପଡ଼ିବ। ଖେଡ଼ ସାର ଠିକ୍ ସମୟରେ ଦିଆହେଲା ତା'ର ନିଶ୍ଚିତ ଭାବେ ଦେଖିବେ ସେ ଅମଳ ଅଧିକ ହେବ।
0: ଆଜ୍ଞା, ଆପଣ ଯାହା ହଉ ଆଜ୍ଞା, ସମନ୍ୱିତ ଖାଦ୍ୟ ସାର ପରିଚାଳନା ଉପରେ ଜୈବିକ ସାର ଆଉ ରାସାୟନିକ ସାର କେତେ ମାତ୍ରାରେ ଦମା, କେନ୍ ସମୟରେ ଦମା, ଏସବୁ ବିଷୟରେ କେଳି ସୁନ୍ଦର ଭାବରେ ଆଜ୍ଞା ବୁଝାଇଦେଲେ। ଶେଷକେ ଆମର ଚାଷୀ ଭାଇ ବହିନମାନଙ୍କୁ କାଇଁ ପରାମର୍ଶ ଦେବେ ସେ ବିଷୟରେ ଟିକେ କହ।
1: ମୁଁ ଚାଷୀ ଭାଇମାନଙ୍କୁ ଗୋଟିଏ ହିଁ ବାର୍ତ୍ତା ଦେବି ଯେ ସବୁଜ ଖତ ବା ଧନୀ ଯେ ଚାଷ

0: ଚାଷ କରନ୍ତୁ। ତ ଅନ୍ତତଃ ସେଇ ଗୋଟିଏ ଜମିରେ ତିନି ବର୍ଷକୁ ଥରେ ଧନିଆ ଚାଷ ବା ସବୁଜ ଖତ କରିବା ନିହାତି ଆବଶ୍ୟକ। ଆମର ମାଟିର ସ୍ୱାସ୍ଥ୍ୟ ଯଦି ବଜାୟ ରଖିବା ଏବଂ ଆମ ଯାହା ଅମଳ ପାଉଛନ୍ତି ସେହି ଅମଳ ମଧ୍ୟ ଯଦି ଆଗକୁ ପାଇବାକୁ ଚାହୁଁଛନ୍ତି ତାହେଲେ ସବୁଜ ଖତ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଏକମାତ୍ର ଉପାୟ। ସେଥିପାଇଁ ବି ମୁଁ ଆଉ ଗୋଟିଏ କଥା ବି କହିବି ଯେ ଯେଉଁ ଚାଷୀ ଭାଇମାନଙ୍କ ଯେତିକି ଜମି ଅଛି ତାକୁ ତିନି ଭାଗ କରିଦେବେ। ତିନି ଭାଗରୁ ଭାଗେ ଜମିରେ ଏଇ ବର୍ଷ ଗୋଟେ ଭାଗରେ ଜମି ଧନ ଚାଷ କରିବେ ଏବଂ ଆର ବର୍ଷକେ ଆଉ ଗୋଟେ ଭାଗରେ ଏବଂ ତାର ବର୍ଷକେ ଆଉ ଗୋଟେ ଭାଗରେ ଏମିତି ସାଇକେଲ ଭାବରେ ଯଦି ପ୍ରତିବର୍ଷ ଧନ ଚାଷ କରନ୍ତି ତାହେଲେ ଚାଷୀମାନଙ୍କ ଉପରେ ଅଧିକ ବୋଝ ବି ପଡ଼ିବନି ବା ଅଧିକ ଶ୍ରମ ବି ଲାଗିବନି ଏବଂ ମାଟିର ସ୍ୱାସ୍ଥ୍ୟ ବି ବଜାୟ ରହିବ ଏବଂ ଆମେ ଆଶା କରୁଥିବା ଅମଳ ନିଶ୍ଚୟ ହୋଇ ପାଇପାରିବା।
1: ଯାହା ହଉ ଆଜ୍ଞା, ଆଜି ଆମର କୃଷି ସଂସାର କାର୍ଯ୍ୟକ୍ରମକେ ଆପଣ ଆସିକରି ରୁଆ ଧାନରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ଉପରେ ସୁନ୍ଦର ଭାବରେ ଆଲୋଚନା କଲେ, ବହୁତ ଜିନିଷ ଆପଣ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେଲେ। ହେଥିର୍ଲାଗି ଆମର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଜୁହାର।
2: ଦାଦା ଶୁଣିଲୁ?
3: ହଁ, ମୁଇଁ କାଣା କହେମି, ଇଟା ଦେଖ ଆର୍ ସେ ହିସାବେ କଥାବାର୍ତ୍ତା ହେଇ କରି ଏଥର ଚାଷବାସ
2: କର୍ମୁ। ହଁ
3: ହେଲା,
2: ମାଟ କି ଠିକ ରଖବ,
3: ହଁ
2: କେତେ ରାସାୟନିକ ସାର ଦେବ କେତେ ନାଇଁ ଦେବ ସବୁ କହୁଛନ୍ତି।
3: ଶୁଣ ତ ଆଜ୍ଞା, ଯେନ୍ ବୁଝେଇକରି କହିଲେ,
2: ହଁ
3: ସାର ସୋଚିଲେ ଦେଇନେମା କାଁ ହେଲା ବାବା, ଯେନ୍ ସାର ଦେମା କମ୍ ସାର ଦେଲେ ବି ଗଛକେ ଯେନ୍ତା କାମକେ ଆସୁଥିବା ଗଛ ଘିଜି କରି ନେଇ ପାର୍ବା।
2: ହଁ
3: ଆର୍ ସୋଚ ଉହୁଲି ଯିବା କି ନୁକସାନୀ ହେଇଯିବା ବେଲେ ଲାଭ କାଣା ହେବା,
2: ଲାଭ କାଁଟା ଦେବା,
3: ଖର୍ଚ୍ଚାକେ ଖର୍ଚ୍ଚା
2: ନାଇଁ ଜାଣିବାର ଲୋକ ଦେଇ ଦଉଛନ୍ କିନି।
3: ହଁ
2: ଠିକ ଲଗାଲା ଆଜିକା ଏଇଟା,
3: ହଏ ଯେ କାଁ ବୋଲି ଜାଣିଛୁ କିନି?
2: ହଁ ଜାଣିଲି ନ,
3: ହଏ ହଏ ଗୀତ ପଦେ ହତେ ମତେ ଯେନ୍ ତ ଟିକେ ସୌକେ ଆଲୋ ନେ କେ ମୁଇଁ
2: ଜାଣିଲି ନ, ବେଲେ ଚାଲସ ନେ ଶୁନମା। ଇ ଗୀତଟା ଗାଇଛନ୍ ଉଷାରାଣୀ ବାରିକ ଆଉ ଲେଖିଛନ୍ ବ୍ରହ୍ମାନନ୍ଦ ବଞ୍ଛୋର,
3: ବେଲେ ଶୁନୁ
2: ଶୁନୁ।

0: କୃଷି ସଂସାର ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଆଇବା ସୋମବାରଠାନୁ ଛଅ ଦିନିଆ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତି ଯିବେ ପ୍ରଧାନମନ୍ତ୍ରୀ। ଅଷ୍ଟ୍ରେଲିଆ ଯାଇକରି ସେଠାରେ ସେ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଦେବେ ଯୋଗ। ଭୁବନେଶ୍ୱରରୁ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟ ଗଲା ଦେଢ଼ ବଛର ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛେ ପୁଞ୍ଜିନିବେଶ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗଥି ରାଜ୍ୟ ଗୋଟିଏ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ଜଣ ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। କୃଷି ବିଭାଗ ତରଫରୁ ଚଳିତ ଆର୍ଥିକ ବର୍ଷ ଲାଗି 4 ମିଶନ ନିଗମ ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ। ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଆଜି ହେଲା ଶୁଭାରମ୍ଭ। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏତାକେ କଲେ ଉଦ୍ଘାଟନ। ଆଇବା ସୋମବାର ରଥଯାତ୍ରାର ପରିଚାଳନା ଆଉ ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଅଣସର ପିଣ୍ଡିନୁ ଜ୍ୱର ପଡ଼ିଥିବାର ମହାପୁରୁମାନଙ୍କର 5 ନମ୍ବର ଦିନେ ଆଜି ଶ୍ରୀବିଗ୍ରହମାନଙ୍କର ଚନ୍ଦନ ଆଉ କରାଳ ଖୋଲାଯାଇକରି

0: ଫିଟା ଯିବା ଶ୍ରୀଅଙ୍କ ମହାପୁରୁମାନଙ୍କର ସେବା ଲାଗି ସୁନା ଗୋସାଇଁ ସେବକମାନେ ତିଆରି କରିଥିବା କରାଯାଉଛି ଅନବସର ମୈଲମ ଲାଗି। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଆଉ କଲ୍ୟାଣ ନିଗମ OPHWC ତରଫରୁ 2024-25 ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାରଙ୍କର 21,28,00,000 ଟଙ୍କାର ଦିଆଯାଇଛି ରେକର୍ଡ ଲାଭାଂଶ। ତୁର୍କୀର ମର୍ସିସ୍ଠାରେ ହୋଇଥିବାର ୱାର୍ଲ୍ଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡା 2 ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିକରି ରାଜ୍ୟ ଲାଗି ଆନିଛନ୍ ଗୌରବ। ଏହା ଛିଡ଼ି ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ରାଜେନ୍ଦ୍ର କୁମାର ବେହେରାଙ୍କ କଣ୍ଠରେ ଏହି ଗୀତଟି, ଗୀତ ରଚନା ରତ୍ନାକର ସିଂ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଭୁଦତ୍ତ ପ୍ରଧାନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ରାଜେନ୍ଦ୍ର କୁମାର ବେହେରା ଏବଂ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ଭକ୍ତି ଗୀତ। ଶୁଣନ୍ତୁ ହରିଓମ ସ୍ୱରଙ୍କ କଣ୍ଠରେ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ମୁରଲୀ ମନୋହର ସ୍ୱରୂପ।

ଶୁଣିଲେ କେତୋଟି ହିନ୍ଦୀ ଭକ୍ତି ଗୀତ, ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ସନ୍ତୁର ବାଦନ, ପରିବେଷଣ କରୁଛନ୍ତି ପଣ୍ଡିତ ଶିବ କୁମାର ଶର୍ମା, ଏବଂ ଶୁଣିବେ ସାରଙ୍ଗୀ ବାଦନ, ପରିବେଷଣ କରିବେ ପଣ୍ଡିତ ଉସ୍ତାଦ ସୁଲତାନ ଖାନ୍।

0: ଶୁଣିଲେ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ମାନସ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକେ ଆଇବା ସୋମବାର ଦିନ ଛଅଦିନିଆ ଗସ୍ତି ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବଛର $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରବାର ଦିଗେ ଆଗ୍କେ ବଢ଼ୁଛେ ଭାରତ, ସୂଚନା ଦେଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ସେନ୍ତା ସେବା ରପ୍ତାନୀ ପରିମାଣକେ $421 ବିଲିୟନ୍ରୁ $470 ବିଲିୟନ୍କେ ବଢ଼ାବାର ଉପରେ ଦେଉଛନ୍ ଗୁରୁତ୍ୱ। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରିକରି ଆଜି ପ୍ରତ୍ୟାବର୍ତ୍ତନ କଲେ ସ୍ୱଦେଶ। ଦୁଇ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଇଲାକାଥି ଶାନ୍ତି ଓ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ ବୋଲି ସୂଚନା ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜ୍ 52,000 କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଘେନ୍ବାର ବାବଦ ପ୍ରସ୍ତାବକେ କରିଛନ୍ ମଞ୍ଜୁର। ରାଜ୍ୟ ସରକାର ଗୋଟିଏ ସଶକ୍ତ, ସମୃଦ୍ଧ ଆଉ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଲା 1.5 ବର୍ଷ ଭିତରେ ରାଜ୍ୟ 3.5 ଲକ୍ଷ କୋଟି ଟଙ୍କା ହୋଇଛି ପୁଞ୍ଜିନିବେଶ। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ଅଧିବେଶନରେ ଯୋଗ ଦେଇକରି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ଗସ୍ତ ସାରିକରି ଆଜି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିକରି ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଆଉ ଆଇବା ଦିନର କାର୍ଯ୍ୟପନ୍ଥା ବାବଦେ କଲେ ଆଲୋଚନା। ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଆଜି ହେଲା ମୂଲ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକେ ସବୁନୁ ଏତକା ପ୍ରାଥମିକତା ଦେଉଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ। ସମ୍ବଲପୁର ସହିତ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀନୁ ତିଆରି ଚାଲିଥିବାର ଡପ୍ଲର ରାଡାର ଏ ବଛର ଶ୍ରେଷ୍ଠ କାର୍ଯ୍ୟକ୍ରମ ହେବା ବୋଲି ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଇବା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହା ଚିନିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କର୍ଣ୍ଣାଟକୀ ପଦ୍ଧତିରେ ବେହେଲା ବାଦନ ପରିବେଷଣ କରୁଛନ୍ତି ବିଦ୍ୱାନ ଏମ୍ଏସ୍ ଗୋପାଳକୃଷ୍ଣନ୍।

ଶୁଣିଲେ କର୍ଣ୍ଣାଟକୀ ପଦ୍ଧତିରେ ବେହେଲା ବାଦନ ପରିବେଷଣ କଲେ ବିଦ୍ୱାନ ଏମ୍ଏସ୍ ଗୋପାଳକୃଷ୍ଣନ୍। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ତଥା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ତଥା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି

sambalpur.co@gmail.com ରେ ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ତଥା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170527 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ ହେଲା 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମର ପ୍ରଥମ ଅନୁରୋଧକାରୀ ଶ୍ରୋତାମାନେ ହେଲେ ରୋହିଣୀ ମେହେର, ଶ୍ରାବଣୀ ମେହେର, ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ମହଲାକଟା ବୋଲତଲ ବରଗଡ଼ଠାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମୋହରା କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସା, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତାମାନେ ହେଲେ ଲୋକରାନ୍ଦ, କରମ ସାନି, ଗୋବିନ୍ଦ, ସୁବଳ କୁମାର, ରାଧାକାନ୍ତ, ଲିପୁନ ଏବଂ ସାଥୀ ଦଲପାଲି ବିଜେପୁର ବରଗଡ଼ଠାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଚୋର ମଚାଏ ସୋର କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଇନ୍ଦ୍ରଜିତ ସିଂ ତୁଲସୀ, ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ଏଥର ଶୁଣନ୍ତୁ ଅନପଡ଼ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ, ଗୀତ ରଚନା ରାଜା ମେହେଦି ଅଲ୍ଲୀ ଖାନ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ ମହେନ୍ଦ୍ର, ଅଶୋକ ଭଗବାନ ଏବଂ ଭାଗୀରଥୀ ଲୋଇସିଙ୍ଗା ଭେଡ଼େନ ବରଗଡ଼ ଠାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତାମାନେ ହେଲେ ପୁଷ୍ପାଞ୍ଜଳି ମେହେର ଏବଂ ଟୁନି ମେହେର ପିନକା ସୁବର୍ଣ୍ଣପୁରଠାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଚୋରି ଚୋରି କଥାଚିତ୍ରର ଏହି ଗୀତଟି। ଗୀତଟିକୁ କଣ୍ଠ ଦେଇଛନ୍ତି ମନ୍ନାଦେ ଏବଂ ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ଏଥର ଶୁଣନ୍ତୁ ସୁରଜ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ମହମ୍ମଦ ରଫି, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ, ଗୀତରଚନା ହସରତ ଜୟପୁରୀ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଅରୁଣ ପଟେଲ, ଗୀତାଞ୍ଜଳି ପଟେଲ ଏବଂ ଅର୍ପିତା ପଟେଲ, ଯୋଗିଆଟି ମାଲିଡିହି କୁଲାବିରା ଝାରସୁଗୁଡ଼ା ଠାରୁ।

କାର୍ଯ୍ୟକ୍ରମର ଶେଷ ଅନୁରୋଧକାରୀ ଶ୍ରୋତାମାନେ ହେଲେ ମହମ୍ମଦ ଫରମାନ, ମହମ୍ମଦ ସଲମାନ, ମହମ୍ମଦ ଇରଫାନ, ମହମ୍ମଦ ଇସ୍ରାର, ନର୍ଗିସ୍ ଖାତୁନ, ଦୁଲାପୁର ମୁରିଦାବାଦ ଉତ୍ତରପ୍ରଦେଶଠାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଚୁପକେ ଚୁପକେର ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ, ଗୀତ ରଚନା ଆନନ୍ଦ ପକ୍ଷୀ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଦିନ 11:30 ଖୁଲା ଝରକା ଶୁଣିପାରିବେ। ଦିନ 12:00 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 12:15 ବାତାୟନ। ଦିନ 12:30 ରହିଛି ଅନୁରୋଧରେ ସମ୍ବଲପୁରୀ ଗୀତ। ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମହମ୍ମଦ ଇକବାଲ ଖାନ ଓ ନମିତା ରାଣୀ ପଟ୍ଟନାୟକ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ବିବିଧା ଶୁଣିବେ, ଏଥିରେ ପ୍ରିୟା ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 3:00 ରହିଛି କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝାକାଝାକା। ଶୁଣିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର। ସମୟ ବର୍ତ୍ତମାନ ରାତି 11:09:14। ଏଇଠି ଶେଷ ହେଲା ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।